ଆକାଶବାଣୀ ବାରିପଦା, ଆଜି ରବିବାର 1948 ଶତାବ୍ଦ ଆଷାଢ଼ ମାସ 14 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 5 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 MHz। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58

ଦାନରେ କେବେ ବି ଧନ କମେ ନାହିଁ, କ୍ଷମାରେ କେବେ ବି କ୍ଷମତା କମେ ନାହିଁ, ଆଉ ନମ୍ରତାରେ କେବେ ବି ମର୍ଯ୍ୟାଦା କମେ ନାହିଁ।

ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଅଳ୍ପ କ୍ଷଣ ମଧ୍ୟରେ

ଏଇଠି ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ସୁବାସ ଦାସ, ଶାନ୍ତିରତା ଛଟ୍ରାଏ, ଭିକାରୀ ବଳ, ସରିତା ଦାସ, ଅକ୍ଷୟ ମହାନ୍ତି ଏବଂ ନମିତା ଅଗ୍ରୱାଲ। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁଚିନ୍ତା ନିବେଦନ କରିଛନ୍ତି ସୁଲୋଚନା ଦାସ।

ଶ୍ରୀଜଗନ୍ନାଥଙ୍କର ଏହି ରଥଯାତ୍ରା ସ୍ରଷ୍ଟା ସହିତ ସୃଷ୍ଟିର ଏକୀଭୂତ ହେବାର ଜୟଯାତ୍ରା, ପ୍ରେମର ଜୟଯାତ୍ରା, ବିଶ୍ୱାସର ଭକ୍ତିର ଜୟଯାତ୍ରା। ଏ ଯାତ୍ରା ସସୀମରୁ ଅସୀମକୁ, ବ୍ୟଷ୍ଟିରୁ ସମଷ୍ଟିକୁ, ଏକରୁ ଅନେକକୁ, ଏ ମହାମିଳନ ଭକ୍ତ ସହିତ ଭଗବାନର, ରାଜା ସହିତ ପ୍ରଜାର, ଜଗତନ୍ନାଥ ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡର ସ୍ରଷ୍ଟା ପ୍ରଭୁ ଶ୍ରୀଜଗନ୍ନାଥ ନିଜ ନାମକୁ ସାର୍ଥକ କରିବା ପାଇଁ, ପତିତ ଜନକୁ ଉଦ୍ଧାର କରିବା ପାଇଁ ସେହି ପତିତ ପାବନ ଆଜି ବଡ଼ଦାଣ୍ଡରେ ଦିନ ଦୁଃଖୀର ହାରି ଗୁହାରି ଶୁଣିବା ପାଇଁ ଭକ୍ତଜନ ସମୁଦ୍ର ଭିତରେ ନିଜକୁ ହଜାଇ ଦେଇଛନ୍ତି ପ୍ରଭୁ। ବର୍ଷା କାଳ ଗ୍ରୀଷ୍ମର ରୌଦ୍ରଦଗ୍ଧ ପୃଥିବୀ ଉପରକୁ କଳାମେଘି ଶାଢ଼ୀ ପିନ୍ଧି ପହିଲି ଆଷାଢ଼ ଅବତରି ଆସିଛି। ମେଘମଲ୍ଲାର ପ୍ରାଣରେ ସ୍ପନ୍ଦନ ତୁଳୁଛି, ସୃଜନଶୀଳତାର ପ୍ରତୀକ ଏ ବର୍ଷା। ଭାଇ ଭଉଣୀ ପରମ ଆନନ୍ଦରେ ରଥ ଛୁଡ଼ି ଯାତ୍ରା କରିଛନ୍ତି ନିଜ ଜନ୍ମସ୍ଥଳୀ ଗୁଣ୍ଡିଚା ଘରକୁ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶୈବ, ଶାକ୍ତ, ଗାଣପତ୍ୟ, ଶୈବ, ସୌର ସମସ୍ତେ ସମାନ ତାଙ୍କ ଦୃଷ୍ଟିରେ। ସମସ୍ତେ ଏକାକାର ହୋଇଛନ୍ତି ଭକ୍ତ ଭାବରେ। ସବୁ ଅହଙ୍କାର, ଅଭିମାନ, ଦର୍ପ, ଦମ୍ଭ ବିଲୀନ ହୋଇଯାଇଛି ପ୍ରେମର ସେହି ଉତ୍ତାଳ ତରଙ୍ଗରେ, ଭକ୍ତିର ମହାପ୍ଲାବନରେ, ଭକ୍ତଜନର ଆକୁଳ ଆକାଂକ୍ଷାରେ। ଲୀଳାମୟଙ୍କର ସେ ମାନବୀ ଲୀଳା ତନ୍ମୟ କରିଛି ଭକ୍ତ ପ୍ରାଣଙ୍କୁ, ଭକ୍ତ ନୈବିଦ୍ୟ କରିଛି ଭକ୍ତି ଅର୍ଘ୍ୟ ତାର ପ୍ରାଣପ୍ରିୟ ଠାକୁରଙ୍କୁ। ସେହି ଭକ୍ତି ଡରିରେ ଭକ୍ତ ତାଙ୍କୁ ବାନ୍ଧିପାରେ କାଳେ କାଳେ, ଏହାର ଭୁରି ଭୁରି ଉଦାହରଣ ରହିଛି। 500 ବର୍ଷ ତଳର କଥା, ଏହିପରି ଏକ ରଥଯାତ୍ରା ସମୟରେ ପ୍ରଭୁ ନିଜ ଭକ୍ତର ମାନ ରକ୍ଷା ପାଇଁ ଅଡ଼ି ବସିଥିଲେ ବଡ଼ଦାଣ୍ଡରେ। ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ବଳରାମ ଦାସ ରଥ ଉପରେ ପଣ୍ଡାମାନଙ୍କ ଦ୍ୱାରା ଲାଞ୍ଛିତ ହେଲେ। ନାରୀ ସହବାସର ବିଭିନ୍ନ ସଙ୍କେତ ବହନ କରି ରଥ ଉପରକୁ ଉଠୁଥିବା ବେଳେ ସେବକମାନେ ତାଙ୍କୁ ଗଳା ଧକ୍କା ଦେଇ ବିଦା କରିଦେଇଥିଲେ। ବଳରାମ ଦାସ ଅପମାନିତ ହୋଇ ବଳିଆ ପଣ୍ଡାଠାରେ ବାଲିରେ ବସି କାନ୍ଦି କାନ୍ଦି ପ୍ରଭୁଙ୍କୁ ନିଜ ଦୁଃଖ ଜଣାଉଥାନ୍ତି ଓ ବାଲିରେ ରଥଟିଏ ତିଆରି କରୁଥାନ୍ତି। ରଥ ତିଆରି ସରିବା ପରେ ବଳରାମ ଦାସ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ତାଙ୍କର ଏହି ବାଲିରଥରେ ଉଭା ହେବା ପାଇଁ। ଏଣେ ବଡ଼ଦାଣ୍ଡରେ ଚାଲୁଥିବା ରଥ ଆଉ ଚାଲିଲା ନାହିଁ। ପଣ୍ଡା, ପଢ଼ିଆରୀ, ଦଇତା ସମସ୍ତେ ଏପରିକି ରାଜା ମଧ୍ୟ ଥକିଗଲେ। ରଥ ଇଞ୍ଚେ ଘୁଞ୍ଚିଲା ନାହିଁ। ରାଜା ଠାକୁରଙ୍କ ପାଖରେ ଅଧିଆ ପଡ଼ିଲେ। ତାଙ୍କୁ ସ୍ୱପ୍ନାଦେଶ ହେଲା, ମୋ ଭକ୍ତକୁ ସେବକ କ'ଣ ଅପମାନ ଦେଇ ରଥ ଉପରୁ ତଡ଼ି ଦେଇଛନ୍ତି? ମୁଁ ତାଙ୍କ ବାଲିରଥରେ ଉଭା ହୋଇଛି। ତାଙ୍କୁ ସସମ୍ମାନେ ରଥ ଉପରକୁ ପାଛୋଟି ଆଣିଲେ ରଥ ଚାଲିବ, ତାହା ହିଁ ହେଲା। ଏହି କାହାଣୀଟି ତାଢ଼ତ୍ୟା ଭକ୍ତିର ବର୍ଣ୍ଣନା ହୋଇଛି। କବି ବଳରାମ ଦାସ ତାଙ୍କ ଭାବସମୁଦ୍ର ଗ୍ରନ୍ଥରେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ଆଉ 2 କିମ୍ବଦନ୍ତୀ ତାଙ୍କ ସମ୍ବନ୍ଧରେ ପ୍ରଚଳିତ। ଥରେ ରାଜା ପ୍ରତାପ ରୁଦ୍ରଦେବ ଶ୍ରୀମନ୍ଦିରକୁ ବିଜେ କରୁଥାନ୍ତି। ମନ୍ଦିରରେ ବ୍ରହ୍ମବିଦ୍ୟା ଆଲୋଚନା ହେବାର ଥାଏ। କବି ବଳରାମ ଦାସ ଅବ୍ରାହ୍ମଣ ଥିଲେ, ତେଣୁ ତାଙ୍କର ଏ ଆଲୋଚନା ଶୁଣିବା ସେତେବେଳେ ସମାଜ ଅନୁମୋଦିତ ନଥିଲା। କିନ୍ତୁ ସେ ଗୁପ୍ତ ବ୍ରାହ୍ମଣ

ବେଶରେ ସେ ସଭାରେ ଉପସ୍ଥିତ ହେଲେ। ପରେ ଜଣାପଡ଼ିଲା କଥା, ରାଜା ବ୍ରାହ୍ମଣମାନଙ୍କ କଥାରେ ବଳରାମ ଦାସଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ଭକ୍ତ କାରାଗାରରେ ଥାଇ ଭାବ ସମୁଦ୍ରରେ ଲେଖିଲେ, ହରିହୋ ତୋତେ ଆଶ୍ରା କରି କ୍ଷେତ୍ରରେ ରହିଲି, ତୋତେ ଆଶ୍ରା କରି ଫଳ ପାଇଲି, ହରି ତୁ ବିଶ୍ୱାସଘାତକତା କଲୁ, ହରିହୋ ନୃପତି ହାତେ ବନ୍ଧାଇଲୁ ମୋତେ, କାଳିଆ ଦାସ ନ ଯାଇ ପରତେ, ହରିହୋ ତୋତେ ଆଣ୍ଟ କରି ଧରିଣୁ ଥିଲି, ଏତେ ଦିନେ ଏବେ ଶାସ୍ତି ପାଇଲି, ହରି ତୁ ଏଡ଼େ କର୍ମ କିମ୍ପା କଲୁ, ଦୋଷ ମୋ ଥିଲେ ବାରେ ନ ସହିଲୁ। ରାଜାଙ୍କୁ ସ୍ୱପ୍ନାଦେଶ ହେଲା। ଶ୍ରୀଜଗନ୍ନାଥଙ୍କ ଆଦେଶରେ ଭକ୍ତ ବଳରାମ ଦାସଙ୍କୁ କାରାମୁକ୍ତ କରି କ୍ଷମା ଭିକ୍ଷା କଲେ ରାଜା।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ସୁଲୋଚନା ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 86ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

କନ୍ୟାକୁ ବିବାହ ଦେଇ ମନୋବିଦାୟ ନେଲେ। କର୍ଦ୍ଦମ ଓ ଦେବହୂତି ଆନନ୍ଦରେ ଦିନ କାଟିଲେ। ଦେବହୂତିଙ୍କ ସ୍ୱାମୀ ସେବା ଥିଲା ଆଦର୍ଶ ସ୍ଥାନୀୟ। ଋଷି କର୍ଦ୍ଦମ ଯୋଗ ବଳରେ ଦେବହୂତିଙ୍କ ସେବା ପାଇଁ ଦିବ୍ୟ କନ୍ୟାମାନଙ୍କୁ ଆବିର୍ଭୂତ କଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 86ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍।

0: ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ତଳିଘରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 liter ପାଣିରେ 20 gram ମେଟାଲାକ୍ସିଲ ଓ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବାର ପୂର୍ବଦିନ ସନ୍ଧ୍ୟାରେ 10 liter ପାଣିରେ 20 gram କପର ଅକ୍ସିକ୍ଲୋରାଇଡ୍ ଓ 1 gram ଷ୍ଟେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏହି ମାସ ହେଉଛି କାଜୁ ଗଛ ଲଗାଇବା ପାଇଁ ଉପଯୁକ୍ତ ସମୟ। ଉନ୍ନତ କିସମ BPP4, ଭୁବନେଶ୍ୱର 1, VRI2, Hybrid 2-17 ଲଗାନ୍ତୁ। 45 ବର୍ଗମିଟର ଗାତ, 7.5 ବର୍ଗମିଟର ବ୍ୟବଧାନ, 70-80 ଗଛ ଏକର ପ୍ରତି ଲଗାନ୍ତୁ। ଗାତ ପ୍ରତି ଦରକାର ହେଉଥିବା ଯବକ୍ଷାରଜାନ ଓ ଫସ୍ଫରସ୍ ସାର ପ୍ରୟୋଗ କରନ୍ତୁ। ବର୍ତ୍ତମାନ ମାଣ୍ଡିଆ ବୁଣିବାର ଉପଯୁକ୍ତ ସମୟ। ଅଧିକ ଅମଳକ୍ଷମ ବିହନଗୁଡ଼ିକ ହେଉଛି ଦିବ୍ୟସିଂହ, AKP2, AKP3, AKP7, ଗୋଦାବରୀ, ନୀଳାଚଳ, ଭୈରବୀ, ଶୁଭ୍ରା ଓ ଚିଲିକା। ଏକର ପ୍ରତି 2-2.5 kg ମଞ୍ଜି ବୁଣିବା ପାଇଁ ବ୍ୟବହାର କରନ୍ତୁ। ବୁଣିବା ପୂର୍ବରୁ 1 kg ମଞ୍ଜିକୁ ଥିରାମ ଓ 3 gram ଟ୍ରାଇସାଇକ୍ଲାଜୋଲ 1 gram ମିଶାଇ ବିହନ ବିଶୋଧନ କରନ୍ତୁ। 1 meter ତଳିଘେରା ପ୍ରତି 10 gram ଯବକ୍ଷାରଜାନ ଓ 10 gram ଫସ୍ଫରସ୍ ସାର ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲ ପାଇଁ ଜମିକୁ ଗଭୀର ଚାଷ କରି ମାଟି ଗୁଣ୍ଡ କରନ୍ତୁ। ଧାଡ଼ିକୁ ଧାଡ଼ି 30 cm ଓ ମଞ୍ଜିକୁ ମଞ୍ଜି 10 cm ବ୍ୟବଧାନ ରଖନ୍ତୁ। କିନ୍ତୁ ଲୋଟଣୀ ଜାତୀୟ ଚିନାବାଦାମ କରୁଥିଲେ ମଞ୍ଜିକୁ ମଞ୍ଜି 15 cm ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 25 ଗାଡ଼ି ସଢା ଗୋବର ଖତ ବା କମ୍ପୋଷ୍ଟ, 500 kg କାଗଜ କଳ ମଇଳା ସହ 20 kg ଯବକ୍ଷାରଜାନ, 40 kg ଫସ୍ଫରସ୍ ଓ 40 kg ପଟାସ ସାର ଶେଷ ଉଡ଼ ଚାଷ ସମୟରେ ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲରେ ଗନ୍ଧକ ଓ ଚୂନ ଚାହିଦା ମେଣ୍ଟାଇବା ପାଇଁ ଫସ୍ଫରସ୍ ସାରକୁ ସିଙ୍ଗିଲ ସୁପର ଫସ୍ଫେଟ୍ ଆକାରରେ ପ୍ରୟୋଗ କରନ୍ତୁ, ନଚେତ ହେକ୍ଟର ପ୍ରତି 250 kg ଜିପ୍ସମ୍ ପ୍ରୟୋଗ କରନ୍ତୁ। ଉଇ ଉପଦ୍ରୁତ ଅଞ୍ଚଳରେ ଶେଷ ଉଡ଼ ଚାଷ ବେଳେ ହେକ୍ଟର ପ୍ରତି 25 kg କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ। ଆଖୁ ଚାଷ ପାଇଁ ଚୟନ କରିଥିବା ଜମିରେ ଜଳ ନିଷ୍କାସନର ସୁବିଧା କରନ୍ତୁ। ଫସଲ 3-4 ମାସ ହୋଇଥିଲେ ଭେଳାବନ୍ଧା କାର୍ଯ୍ୟ ଶେଷ କରନ୍ତୁ। ସଳ କାଣ୍ଡବିନ୍ଧା ପୋକ ଦମନ ପାଇଁ ଅଗ୍ରାଧିକାର ଭିତ୍ତିରେ ଜୈବ ନିୟନ୍ତ୍ରଣ ପଦ୍ଧତି ଏକର ପିଛା 40,000 ଟ୍ରାଇକୋଡ୍ରମା ଜାପୋନିକମ୍ ଅବଲମ୍ବନ କରନ୍ତୁ, କିମ୍ବା ହେକ୍ଟର ପ୍ରତି 1 liter ଫିପ୍ରୋନିଲ 500 liter ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଗବିନ୍ଧା ପୋକ ଦେଖାଯାଉଥିଲେ ଦମନ ପାଇଁ ହେକ୍ଟର ପ୍ରତି 1 liter ଫିପ୍ରୋନିଲ କିମ୍ବା ପ୍ରୋଫେନଫସ୍ କିମ୍ବା 500 liter ପାଣିରେ 500 gram ଏସିଫେଟ୍ ମିଶାଇ ସିଞ୍ଚନ କରନ୍ତୁ। ସୁବିଧା ଥିଲେ ପତ୍ର କନ୍ଦାରେ ଦାନାଦାର ବିଷ ପ୍ରୟୋଗ କରାଯାଇପାରିବ। ଏକକ ଫସଲ ପରିବର୍ତ୍ତେ ମିଶ୍ରିତ ବା ଅନ୍ତଃ ଫସଲ କରନ୍ତୁ। ଢିପ ଜମିଗୁଡ଼ିକରେ କେବଳ ଧାନ ନ କରି ଅନ୍ୟ ଫସଲ ଯଥା ମୁଗ, ବିରି, ହରଡ଼, ମାଣ୍ଡିଆ, ମକା ଆଦି ଫସଲ ଅନ୍ତଃ ଫସଲ ହିସାବରେ ନିଅନ୍ତୁ। ବୁଣିବା ବେଳେ ନାଳିରେ ଖତ ପ୍ରୟୋଗ କରନ୍ତୁ। ମରୁଡ଼ି ସହିପାରୁଥିବା ଧାନ କିସମ ଯଥା ଅନ୍ନଦା, ପଥରା, ଯୋଗେଶ, ଖଣ୍ଡଗିରି, କଳିଙ୍ଗ 3, ହୀରା, ବନ୍ଦନା ଇତ୍ୟାଦି ବ୍ୟବହାର କରନ୍ତୁ। ଧାନ ବିହନକୁ ସୋଡିୟମ ଫସ୍ଫେଟ୍ ଦ୍ରବଣ 1 liter ପାଣିରେ 358 mg 6 ଘଣ୍ଟା ବତୁରାନ୍ତୁ ଓ ତାପରେ ଶୁଖାଇ ବୁଣି ଦିଅନ୍ତୁ। ଏହାଦ୍ୱାରା ବିହନ ଭଲ ଗଜା ହୋଇଥାଏ ଓ ତଳି ଭଲ ବଢ଼ିଥାଏ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: विधेयकात् संसदः वर्षाकालीन सत्रस्य आह्वानाय सर्वकारस्य प्रस्तावं स्वीकृतवती। आईसीसी महिला विंशति प्रतिविंशतिः विश्वचषके लंडन नगरस्य लॉर्ड्स क्रीडांगणे इंग्लैंड दलम् अद्य अन्त्यद्वन्द्वे ऑस्ट्रेलिया दलम् सम्मुखी करिष्यति। इयं प्रतिस्पर्धा तावत् भारतीय समयानुसारं रात्रौ अष्टवादने समारप्स्यते। इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ସମୟ ସକାଳ 7:00 ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଜି ସକାଳ 7:25 ପ୍ରଚାର କରିବୁ କାକଳି କାର୍ଯ୍ୟକ୍ରମ। ହ୍ୟାଲୋ ବାରିପଦା, ଶୁଣିବେ ଦୁଇଟି ଭାଗରେ। ପ୍ରଥମ ଭାଗ ସକାଳ 8:15 ଏବଂ ଦ୍ୱିତୀୟ ଭାଗ ସକାଳ 8:45। ଶ୍ରୀକ୍ଷେତ୍ର ମାଧୁରୀରେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ଦିନ 12:00 ଝୁମର ଗୀତ, ଭକ୍ତିଗୀତ ସନ୍ଧ୍ୟା 6:00। 6:15 ସୁଗମ ସଙ୍ଗୀତ ଶୁଣିବେ। 'ଲର୍ଡ଼ସ୍'ଠାରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ମହିଳା ବିଶ୍ୱକପ୍ 2020ର ଫାଇନାଲ୍ ମ୍ୟାଚ୍ର ସିଧା ପ୍ରସାରଣ ଶୁଣାଇବୁ ଆଜି ସନ୍ଧ୍ୟା 6:30ରୁ ଖେଳ ଶେଷ ପର୍ଯ୍ୟନ୍ତ।

ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପର୍କରେ ତ ଜାଣିଲେ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକିଏ ପରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏ ନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ଶ୍ରୀ ଗୋପାଳନ ଜଣେ ବି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡ଼ିବା ପାଇଁ ଠିକ୍, ସମାବେଶୀ ଓ ତ୍ରୁଟିମୁକ୍ତ ତାଲିକା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ। ସୂଚନା ଅନୁସାରେ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଏଥି ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତା 9 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକୁ ସଫଳ ଓ ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଉପରାଷ୍ଟ୍ରପତି 9 ତାରିଖରେ ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହା ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ନାଇଜର୍ର 25ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ଆସନ୍ତା 16 ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବା ଲାଗି ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି। ସମସ୍ତେ ଏକାଠି ହୋଇ ରାଜ୍ୟର ସମୃଦ୍ଧି ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 23 ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଭିଭିଭୂମିର ବିକାଶ ପାଇଁ 7 କୋଟି 29 ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ସୁଭଦ୍ରା ଶକ୍ତି ବିଜନ ସମ୍ମିଳନୀ ଶୁଭାରମ୍ଭ କରିଥିଲେ। ଏହି ଗସ୍ତ ଅବସରରେ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡ଼ଭୁକ୍ତ ଜମିର ରେକର୍ଡ଼ ଅଫ୍ ରାଇଟ୍ ସଂଶୋଧନ କାର୍ଯ୍ୟ ସଫଳତାର ସହ ଆଗେଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଏ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ସମବାୟ ମନ୍ତ୍ରଣାଳୟର 5 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବ୍ୟାପୀ ଚାଲିଥିବା ସମବାୟରୁ ସମୃଦ୍ଧି ଅଭିଯାନ ଅଧୀନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଡଭାନ୍ସ ସାଇବର ଠକେଇ ସମ୍ପର୍କିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଇବର ବିଶେଷଜ୍ଞ ଯୋଗଦେଇ ସାଇବର ଠକେଇର ଶିକାର ହେଉଥିବା ଲୋକମାନଙ୍କ ସୁରକ୍ଷା ପାଇଁ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 17 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅଧିକ କ୍ଷତିଗ୍ରସ୍ତ ନ ହେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି।

0: ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ସବୁ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ କିମ୍ବା ୱାଇଡ୍ ସ୍ପ୍ରେଡ୍ ରେନ୍ଫଲ୍ ଆକ୍ଟିଭିଟି ହେବାର ସମ୍ଭାବନା ରହିଛି। ରେଡ୍ କଲର୍ ୱାର୍ଣ୍ଣିଂ ଇସ୍ୟୁ କରାଯାଇଛି ଯେଉଁଟାରେ କି ଏକ୍ସଟ୍ରିମଲି ହେଭି ରେନ୍ଫଲ୍ ହେଇପାରେ, ସେଥିପାଇଁ ହେଭି ଟୁ ପ୍ରବଳ ଅତି ପ୍ରବଳ ବର୍ଷା ତା ସହିତ ଗୋଟେ କିମ୍ବା ଦୁଇଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ରେଡ୍ କଲର୍ ଆଲର୍ଟ ଜାରି କରାଯାଇଛି।
0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ମାନସ ରଞ୍ଜନ ପାଣି।
3: ଦାନ୍ତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶବ୍ଦର ସଠିକ୍ ଉଚ୍ଚାରଣ କରିବା, ଖାଦ୍ୟ ଖାଇବାଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ତଥା ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ ଦାନ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦାନ୍ତର ମାଢ଼ି ଉପରକୁ ଦିଶିଥିବା ଅଂଶକୁ ମୁକୁଟ ବା କ୍ରାଉନ୍ କୁହାଯାଏ। ମାଢ଼ିର ମାଂସଳ ଅଂଶ ଥିବା ଅଂଶକୁ ଗ୍ରୀବା ବା ନେକ୍ କୁହାଯାଏ। ଦାନ୍ତର ବାକି ଅଂଶ ଯାହା ମାଢ଼ି ମଧ୍ୟସ୍ଥ ଅସ୍ଥି ମଧ୍ୟରେ ଥାଏ ତାକୁ ମୂଳ ବା ରୁଟ୍ କୁହାଯାଏ। ସେହିପରି ଦାନ୍ତର ଉପର ସ୍ତରକୁ ଏନାମେଲ, ମଧ୍ୟସ୍ତରକୁ ଡେଣ୍ଟିନ୍ ଓ ଭିତର ସ୍ତରକୁ ମଞ୍ଜ ବା ପଲ୍ପ ବୋଲି କୁହାଯାଏ। ଶୈଶବ ଅବସ୍ଥାରେ ଉଠୁଥିବା ଦାନ୍ତକୁ ଅସ୍ଥାୟୀ ଦାନ୍ତ ବା ଟେମ୍ପରାରୀ ଟୁଥ୍ ଓ ଏହି ଦାନ୍ତ ପଡ଼ିଗଲା ପରେ ଯେଉଁ ଦାନ୍ତ ଉଠେ ଓ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ରହେ ତାକୁ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ କୁହନ୍ତି। ଦାନ୍ତର ବିକାଶ 3 ଅବସ୍ଥା ଦେଇ ଗତି କରେ, ସେଗୁଡ଼ିକ ହେଲା ମିନେରାଲାଇଜେସନ୍, ଇରପ୍ସନ୍, ଏକ୍ସପୋଲିଏସନ୍। ଦାନ୍ତର ତିଆରି ସମୟକୁ ମିନେରାଲାଇଜେସନ୍ କୁହାଯାଏ। ଗର୍ଭାବସ୍ଥାରୁ ଆରମ୍ଭ କରି 3 ପର୍ଯ୍ୟନ୍ତ ଶୈଶବ ଦାନ୍ତ ତିଆରି ହୁଏ। ସେହିପରି ସ୍ଥାୟୀ ଦାନ୍ତ ଜନ୍ମରୁ ଆରମ୍ଭ କରି 25 ପର୍ଯ୍ୟନ୍ତ ତିଆରି ହୁଏ। ଭିଟାମିନ୍ ସି, ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ଇତ୍ୟାଦି ଦାନ୍ତ ତିଆରିରେ ନିହାତି ଆବଶ୍ୟକ ହୁଏ। ଦାନ୍ତ ଉଠିବା ଅବସ୍ଥାକୁ ଇରପ୍ସନ୍ ଷ୍ଟେଜ୍ ବୋଲି କୁହନ୍ତି। ଶିଶୁମାନଙ୍କର ଛାମୁଦାନ୍ତ 6.5 ମାସରୁ 8 ମାସ, ଶ୍ୱାନଦାନ୍ତ 16 ମାସରୁ 20 ମାସ, ପ୍ରଥମ ଓ ଦ୍ୱିତୀୟ ଚର୍ବଣ ଦାନ୍ତ ଯଥାକ୍ରମେ 12-16 ମାସ ଏବଂ 20-30 ମାସ ମଧ୍ୟରେ ଉଠିଥାଏ। ସ୍ଥାୟୀ ଦାନ୍ତଗୁଡ଼ିକ 6 ଉଠିବା ଆରମ୍ଭ କରେ ଏବଂ 21 ସମ୍ପୂର୍ଣ୍ଣ ହୁଏ। ଦନ୍ତ ବିକାଶର ଶେଷ ଅବସ୍ଥା ଦାନ୍ତ ପଡ଼ିବା ବା ଏକ୍ସପୋଲିଏସନ୍ ଷ୍ଟେଜ୍ ବୋଲି କୁହାଯାଏ। ଶୈଶବ ଦାନ୍ତଗୁଡ଼ିକ ପଡ଼ିଲା ପରେ ଯାଇ ସ୍ଥାୟୀ ଦାନ୍ତଗୁଡ଼ିକ ଉଠିଥାଏ। ଶିଶୁକୁ 13 ହେବା ପର୍ଯ୍ୟନ୍ତ ଯଦି କୌଣସି ଦାନ୍ତ ନ ଉଠେ ତାହେଲେ ଦାନ୍ତ ଉଠିବା ଏକ ସମସ୍ୟା ରୂପେ ଦେଖାଦିଏ। ଅନ୍ତଃସ୍ରାବୀ ଗ୍ରନ୍ଥି ଯେପରିକି ପିଟ୍ୟୁଟାରୀ, ଥାଇରଏଡ୍, ପାରାଥାଇରଏଡ୍ରୁ ହରମୋନ୍ କ୍ଷରଣ କମ୍ ବା ଅନିୟମିତ ହେଲେ ଦାନ୍ତ ଉଠିବାରେ ବିଳମ୍ବ ହୋଇଥାଏ। ଏକ୍ସରେ ବା ରଞ୍ଜନରଶ୍ମି ସାହାଯ୍ୟରେ ମାଢ଼ିର ଅସ୍ଥି ମଧ୍ୟରେ ଦାନ୍ତ ଅଛି କି ନା ଜାଣି ହୁଏ। ଗୁଣସୂତ୍ରଜନିତ କିଛି ବିରଳ ରୋଗ ବା ଲକ୍ଷଣ ସମୂହରେ ଆଦୌ ଦାନ୍ତ ନଥାଏ, ଏହାକୁ ଆନୋଡୋନ୍ସିଆ ବୋଲି କୁହନ୍ତି। ଜନ୍ମ ସମୟରେ ଉପସ୍ଥିତ ଥିବା ଦାନ୍ତ ଯାହାକି ଅତି ବିରଳ ତାକୁ ନାଟାଲ ଟିଥ୍ ବୋଲି କହନ୍ତି। ପ୍ରତି 2000 ନବଜାତକରେ ଜଣଙ୍କର ଏହି ଦାନ୍ତ ଦେଖାଯାଏ, ଯାହାକି ମୁହଁର ଅନ୍ୟାନ୍ୟ ରୋଗ ଯେପରିକି ଗ୍ରହଣ ଖଣ୍ଡିଆ ବା ଗୁଣସୂତ୍ର ଜନିତ ରୋଗରେ ଦେଖାଯାଇଥାଏ। ଏହା ଶିଶୁର ମାତୃସ୍ତନ ପାନରେ ଅସୁବିଧା ସୃଷ୍ଟି କରେ, ଏହାକୁ ସାଧାରଣତଃ ବାହାର କରିବାକୁ ପଡ଼ିଥାଏ। ଦାନ୍ତ ସାଧାରଣତଃ ତଳ ମାଢ଼ିର ଆଗ ଉଠିଥାଏ ଏବଂ ସାମ୍ନାରୁ ପଛପଟକୁ ଏହି କ୍ରମରେ ଉଠିଥାଏ। ଶୈଶବ ଅବସ୍ଥାର ଦାନ୍ତ ଯଦି ସମୟ ପୂର୍ବରୁ ପଡ଼ିଯାଏ ତାହେଲେ ସେହି ଜାଗାରେ ସ୍ଥାୟୀ ଦାନ୍ତ ଜଲ୍ଦି ଉଠିଥାଏ। ଦାନ୍ତରେ ଆଘାତ, ହିଷ୍ଟିଓସାଇଟୋସିସ୍ ବା ନ୍ୟୁଟ୍ରୋପିନିଆ ଆଦି ରୋଗଗୁଡ଼ିକରେ ମଧ୍ୟ ଅସ୍ଥାୟୀ ଦାନ୍ତଗୁଡ଼ିକ ଜଲ୍ଦି ପଡ଼ିଯାଏ। ସାଧାରଣତଃ ଶୈଶବ ଦାନ୍ତ ଯଦି ଠିକଣା ସମୟରେ ନ ପଡ଼ନ୍ତି ତାହେଲେ ତା ପଛକୁ ଉଠୁଥିବା ସ୍ଥାୟୀ ଦାନ୍ତ ଠିକ୍ ଭାବରେ ଉଠିପାରେ ନାହିଁ ଏବଂ ବାହାଡ଼ା ହୋଇଯାଏ। ତେଣୁ ଶିଶୁଟି ଖାଦ୍ୟ ଠିକ୍ ଭାବରେ ଚୋବାଇ ପାରେ ନାହିଁ ଏବଂ ଦାନ୍ତ ମଝିରେ ଥିବା ଫାଙ୍କରେ ଖାଦ୍ୟ କଣିକା ଗୁଡ଼ିକ ରହି ପ୍ଲେକ୍ ସୃଷ୍ଟି କରନ୍ତି ଏବଂ ଦନ୍ତ କ୍ଷୟ କରନ୍ତି। ସାଧାରଣତଃ ଅସ୍ଥାୟୀ ଦାନ୍ତ ପଡ଼ିବାର 5-6 ମଧ୍ୟରେ ସ୍ଥାୟୀ ଦାନ୍ତ ଉଠିଥାଏ। ଯଦି ଏଥିରେ ଅଧିକ ବିଳମ୍ବ ହୁଏ ତାହେଲେ ମାଢ଼ିର କିଛି ସମସ୍ୟା, ପୋଷଣର ଅଭାବ, ବିଶେଷ କରି ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ର ଅଭାବ ଅଛି ବୋଲି ଭାବିବାକୁ ପଡ଼ିବ। ଦାନ୍ତର ସୁଦୃଢ଼ ଗଠନ ପାଇଁ ଗର୍ଭାବସ୍ଥାରେ ମାଆର ସୁଷମ ଖାଦ୍ୟ, ଉଚିତ ପରିମାଣରେ ଲୌହ ସାର, କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ଭିଟାମିନ୍ ଖାଇବା ଉଚିତ। ସେହିପରି ଶିଶୁମାନଙ୍କୁ ଠିକ୍ ପରିମାଣରେ କ୍ୟାଲସିୟମ୍, ଭିଟାମିନ୍, ପୁଷ୍ଟିସାର ଦେଲେ ଦାନ୍ତ ସୁଦୃଢ଼ ହୋଇଥାଏ। ଖାଇସାରିବା ପରେ ନିୟମିତ 2 ଦାନ୍ତ ଘଷିବା, ଗୋଟିଏ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା, ନରମ ବା ସଫ୍ଟ ବ୍ରଶ ବ୍ୟବହାର କରିବା, ଅତି ଗରମ ବା ଅତି ଥଣ୍ଡା ଖାଦ୍ୟ ବା ପାନୀୟ ନ ଖାଇବା, ନରମ ବ୍ରଶ ବ୍ୟବହାର କରିବା ଏବଂ ସର୍ବୋପରି ଅଧିକ ଶର୍କରାଯୁକ୍ତ ଖାଦ୍ୟ ଯେମିତିକି ଚକୋଲେଟ୍ ନ ଖାଇବା ପରେ ଅଭ୍ୟାସ କଲେ ଏବଂ ଦାନ୍ତର ସମସ୍ୟାଗୁଡ଼ିକ ବିଷୟରେ ଦାନ୍ତରୋଗ ବା ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ସୁଦୃଢ଼ ଏବଂ ବଳିଷ୍ଠ ଦାନ୍ତ ସୃଷ୍ଟି କରିପାରିବା।
2: ଆମର।

0: କାର୍ଯ୍ୟକ୍ରମରେ ଶୁଣୁଥିଲେ ଦାନ୍ତ ଉଠିବା ସମୟରେ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ମାନସ ରଞ୍ଜନ ପାଣି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମଞ୍ଚେଶ୍ୱର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ଗୁଜରାଟର ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଶକୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ନିର୍ମାତା ଭାବେ ପ୍ରତିଷ୍ଠା କରିପାରିଛି। ସାନନ୍ଦଠାରେ ଉଦ୍ଘାଟିତ ହୋଇଥିବା ଏହି ପ୍ଲାଣ୍ଟ ଘରୋଇ କ୍ଷେତ୍ରରେ ଚିପ୍ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିବା ସହ ଆତ୍ମନିର୍ଭରଶୀଳତା ଅଭିଯାନକୁ ଅଧିକ ସଶକ୍ତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ପ୍ରକଳ୍ପ ଏକ ଉଦୀୟମାନ ବିଶ୍ୱ ଅର୍ଦ୍ଧପରିବାହୀ କ୍ଲଷ୍ଟର ଭାବେ ଉଭା ହେବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ବିକଶିତ ଭାରତ ରୋଡ୍ମ୍ୟାପ୍ ଏବଂ ମେକ୍ ଇନ୍ ଇଣ୍ଡିଆର ଏହା ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ କା ପ୍ରମାଣ ହେ କି ଭାରତ ଜୋ ଠାନ ଲେତା ହେ ଓ କରକେ ଦିଖାତା ହେ। 5 ପହଲେ ଭାରତ ନେ ସଂକଳ୍ପ ଲିଆ ଥା କି ଦେଶ କୋ ସେମି କଣ୍ଡକ୍ଟର ହବ ବନାଏଙ୍ଗେ। ହମ ଡିଜାଇନ ଇନ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ କେ ମନ୍ତ୍ର କୋ ଲେକର ଆଗେ ବଢେ ଔର ଆଜ ଦେଶ କେ ତୀସରେ ସେମି କଣ୍ଡକ୍ଟର ପ୍ଲାଣ୍ଟ ମେ ବି ଚିପ୍ ପ୍ୟାକେଜିଂ କା କମର୍ସିଆଲ ପ୍ରୋଡକ୍ସନ ଶୁରୁ ହୋ ରହା ହେ।
1: କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଥିଲେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଅଧିବେଶନରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଅର୍ଥପୂର୍ଣ୍ଣ ବିତର୍କ, ଆଲୋଚନା ଏବଂ ନିଷ୍ପତ୍ତି ନିଆଯିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 6 ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ 8 ପର୍ଯ୍ୟନ୍ତ ଇଣ୍ଡୋନିଆ ଗସ୍ତ କରିବେ। ଶ୍ରୀ ମୋଦିଙ୍କର ଇଣ୍ଡୋନେସିଆକୁ ଏହା ହେବ 4 ଗସ୍ତ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ। ଆକାଶବାଣୀ ସହ ଆଲୋଚନା କାଳରେ ଇଣ୍ଡିଆ କ୍ଲବ ଅଫ୍ ଜାକର୍ତ୍ତାର ସଭାପତି ସିଦ୍ଧାର୍ଥ ତାପଡ଼ିଆ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଭାରତ ଏବଂ ଇଣ୍ଡୋନେସିଆ ଦ୍ରୁତ ପ୍ରଗତିଶୀଳ ଅର୍ଥନୈତିକ ରାଷ୍ଟ୍ର ଭାବେ ଆଗକୁ ବଢ଼ୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଇଣ୍ଡୋନେସିଆର ବିଭିନ୍ନ ସ୍ଥାନରୁ ପ୍ରବାସୀ ଭାରତୀୟ ଏକତ୍ରିତ ହୋଇଛନ୍ତି ବୋଲି ଶ୍ରୀ ତାପଡ଼ିଆ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 4 ରାଷ୍ଟ୍ର ଗସ୍ତରେ ଯିବେ। ଆସନ୍ତା 10 ପର୍ଯ୍ୟନ୍ତ କାତାର, ବାହାରିନ୍, କୁଏତ ଏବଂ ଓମାନକୁ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ପ୍ରତିପକ୍ଷ ଏବଂ ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି 4 ରାଷ୍ଟ୍ର ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଡକ୍ଟର ଜୟଶଙ୍କରଙ୍କର ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆଞ୍ଚଳିକ ତଥା ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗଗୁଡ଼ିକ ଉପରେ ଡକ୍ଟର ଜୟଶଙ୍କର ଏହି ଗସ୍ତ ଅବସରରେ ଆଲୋଚନା କରିବାର ସମ୍ଭାବନା ରହିଛି। ଓମାନ ଗସ୍ତ ପରେ ଡକ୍ଟର ଜୟଶଙ୍କର ଆସନ୍ତା 13 ନ୍ୟୁୟର୍କ ଗସ୍ତରେ ଯାଇ ଜାତିସଂଘ ସୁରକ୍ଷା ପରିଷଦ କାର୍ଯ୍ୟାଳୟରେ ଆସନ୍ତା 2028-29 ବର୍ଷ ପାଇଁ ଭାରତର ଆନୁଷ୍ଠାନିକ ଉପସ୍ଥିତି

0: ପଦକ୍ଷେପ ଗ୍ରହଣ କରିବେ। ଏହାପରେ ଡକ୍ଟର ଜୟଶଙ୍କର ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ବୈଠକରେ ଯୋଗଦେବା ସହ ଆସନ୍ତା 14 ଓ 15 ତାରିଖରେ ବ୍ରସେଲ୍ସଠାରେ ୟୁରୋପୀୟ ସଂଘ ଏବଂ ବେଲଜିଆନ୍ ପ୍ରତିପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଇଥାନଲ୍ ଏକ ନୂତନ ଚିନ୍ତାଧାରା ନୁହେଁ, ବରଂ ଏହା ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବ୍ୟବହୃତ ହୋଇଆସୁଛି। ରାଜସ୍ଥାନରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି, ଜୈବ ଇନ୍ଧନ ମିଶ୍ରଣ କାର୍ଯ୍ୟକ୍ରମର ଗଠନମୂଳକ ସମାଲୋଚନାକୁ ସରକାର ସ୍ୱାଗତ କରନ୍ତି। ଏ କ୍ଷେତ୍ରରେ ପ୍ରଦତ୍ତ ପରାମର୍ଶଗୁଡ଼ିକୁ ବିଚାରକୁ ନେଇ ଆବଶ୍ୟକ ସଂଶୋଧନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପୁରୀ କହିଛନ୍ତି। ଦେଶରେ ଇଥାନଲ୍ ମିଶ୍ରଣର ଚିନ୍ତାଧାରା ପ୍ରଥମେ ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। 2006-2008 ମଧ୍ୟରେ ବ୍ରାଜିଲରେ ଭାରତର ରାଷ୍ଟ୍ରଦୂତ ଭାବେ ତାଙ୍କ କାର୍ଯ୍ୟକାଳ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, 10 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 5% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ସେତେବେଳେ କେବଳ 1.4% ମିଶ୍ରଣ କରାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି।
1: एथेनॉल का काम ना हमने इन्वेंट किया, 100 साल से इस पे काम हो रहा है। भारत में अगर आ जाए तो इस पे पहली योजना बनाई थी कांग्रेस की सरकार ने, मैं बात कर रहा हूँ 2006 से लेकर 2008, और हमारा एक टारगेट था कि 5% हमें बायोफ्यूल ब्लेंडिंग करनी है 10 स्टेट्स और यूनियन टेरिटरी में, कर नहीं पाए। वो दूसरी बात है, 1.4% पे हमारी गाड़ी रुक गई।
0: ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ବୈଜ୍ଞାନିକ ଗବେଷଣା ଆଧାରରେ କାର୍ଯ୍ୟକାରୀ କରାଯାଇଛି ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବର୍ତ୍ତିକା ଶୁକ୍ଳା ଏହା କହିଛନ୍ତି। ସେ କହିଛନ୍ତି, 2018 ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଏ କ୍ଷେତ୍ରର ଅଂଶୀଦାରଙ୍କ ପରାମର୍ଶ ଆଧାରରେ ଏହାକୁ ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ଗବେଷଣା ଆଧାରିତ ପ୍ରମାଣ ଅଟୋମୋବାଇଲ ନିର୍ମାତା, ଅଟୋମୋବାଇଲ ରିସର୍ଚ୍ଚ ଆସୋସିଏସନ ଅଫ୍ ଇଣ୍ଡିଆ ଏବଂ ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ନିର୍ମାତାଙ୍କ ଦ୍ୱାରା ବ୍ୟାପକ ପରୀକ୍ଷଣ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି। ଏହା ଉପରେ ମତାମତ ଦେଇ ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ କହିଛନ୍ତି, କମ୍ପାନୀ ଆଭ୍ୟନ୍ତରୀଣ ଭାବରେ E20 ଇନ୍ଧନ ବ୍ୟବହାର ନେଇ ପରୀକ୍ଷା କରିଛି ଏବଂ ଏଥିପାଇଁ ଚିନ୍ତାର କୌଣସି କାରଣ ରହିବା ଉଚିତ ନୁହେଁ। 2023 ପରଠାରୁ ବିକ୍ରି ହୋଇଥିବା ସମସ୍ତ କାର୍ ସମ୍ପୂର୍ଣ୍ଣ ଭାବରେ E20 ବ୍ୟବହାର ଯୋଗ୍ୟ ବୋଲି ସେ କହିଛନ୍ତି। ଏପରିକି ପୁରୁଣା E10 ବ୍ୟବସ୍ଥିତ ଯାନଗୁଡ଼ିକରେ E20 ଇନ୍ଧନ ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଏଥିରେ ବ୍ୟବହୃତ ହେଉଥିବା ଯାନର କୌଣସି କ୍ଷତି ହେବ ନାହିଁ ବୋଲି ଶ୍ରୀ ଭାରତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ସୋମନାଥ ସ୍ୱାଭିମାନ ଯାତ୍ରା 2026 ଅଂଶଗ୍ରହଣ କରିଥିବା ଜାମ୍ମୁ କାଶ୍ମୀରର ତୀର୍ଥଯାତ୍ରୀ ଦଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁଜରାଟକୁ 6 ଦିନିଆ ତୀର୍ଥଯାତ୍ରାର ସଫଳ ସମାପ୍ତି ପରେ ଏହି ଶ୍ରଦ୍ଧାଳୁ ଦଳ ଜାମୁତାଇ ରେଳ ଷ୍ଟେସନଠାରେ ପହଞ୍ଚିଛନ୍ତି। ତୀର୍ଥଯାତ୍ରା ଉପରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସି ଏବଂ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଯାତ୍ରା ସେମାନଙ୍କୁ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିଥିବା ଶ୍ରଦ୍ଧାଳୁ କହିଛନ୍ତି। ଗୁଜରାଟ ସରକାର ଏବଂ ସେଠାକାର ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆତିଥେୟକୁ ଶ୍ରଦ୍ଧାଳୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜାମ୍ମୁ କାଶ୍ମୀର ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ କଳା ଓ ସଂସ୍କୃତି ଏବଂ ଭାଷା ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଭଳି ପଦକ୍ଷେପ ସାଂସ୍କୃତିକ ବୁଝାମଣା, ଜାତୀୟ ଏକତାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ସଶକ୍ତ କରିଥିବା କୁହାଯାଇଛି। ମାଞ୍ଚେଷ୍ଟର ପୁରୁଷ ବର୍ଗ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଗତକାଲିର ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଛି। 5-ଟିକିଆ ସିରିଜ୍ର ଏହି ଦ୍ୱିତୀୟ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ବିନିମୟରେ 190 ରନ୍ ସଂଗ୍ରହ କରିଥିଲା। 191 ରନ୍ର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ 19 ଓଭର୍ରେ 6 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଜାକବ ବେଥେଲ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ ତୃତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ସମ୍ଭବ ହୋଇପାରିନଥିଲା। ଗତକାଲିର ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର 15 ବର୍ଷ 99 ଦିନରେ ଭାରତ ପକ୍ଷରୁ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଫ୍ରାନ୍ସ ପାରାଗୁଏକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ମରୋକୋ 3-0 ଗୋଲ୍ରେ କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ।

0: ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ର ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20ରୁ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ ଚାରି ରାଷ୍ଟ୍ର ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମାଞ୍ଚେଷ୍ଟର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25 ଆରମ୍ଭ କରୁଛୁ କାକଳି କାର୍ଯ୍ୟକ୍ରମ। ଉପସ୍ଥାପନା କରୁଛନ୍ତି ନିବେଦିତା ବାରିକ ଏବଂ ବୀଣାପାଣି ସିଂ। ପ୍ରଯୋଜନା M. ନାଗଭୂଷଣ ମାଛି।

0: ତେବେ ନିବେଦିତା ଆଜି ମୋ ହାତରେ ପିଲାଙ୍କ ପାଇଁ ସୁନ୍ଦର ସୁନ୍ଦର କବିତା କାହାଣୀ ସାଙ୍ଗକୁ ଆହୁରି ସୁନ୍ଦର ଗୀତ ମଧ୍ୟ ଅଛି।
1: ତେବେ ଏଥର ଡେରି ନକରି ଆରମ୍ଭ କରିବା ଏଇ କବିତାରୁ। କବିତାଟି ତମମାନଙ୍କୁ ଆବୃତ୍ତି କରି ଶୁଣାଉଛନ୍ତି ମେନକା ମହାନ୍ତି।
2: ନାଲି ଟୁକୁ ଟୁକୁ ସାଧବ ବୋହୁ ସବୁ ଋତୁରେ ତୁ କୁଆଡେ ଥାଉ। ନାଲି ଟୁକୁ ଟୁକୁ ସାଧବ ବୋହୁ ସବୁ ଋତୁରେ ତୁ କୁଆଡେ ଥାଉ। ବର୍ଷା ଋତୁରେ ମହା ଆନନ୍ଦରେ ଘାସ ଗାଲିଚାରେ ତୁ ଦେଖା ଦଉ। ନାଲି ଟୁକୁ ଟୁକୁ ସାଧବ ବୋହୁ ନାଲି ଟୁକୁ ଟୁକୁ ସାଧବ ବୋହୁ। ଏତେ ଲାଜକୁଳି ଅଟୁକିଲ ତୁହି ଟିକେ ଛୁଇଁଦେଲେ ସରମି ଯାଉ। ଏତେ ଲାଜକୁଳି ଅଟୁକିଲ ସତେ ତୁହି ଟିକେ ଛୁଇଁଦେଲେ ସରମି ଯାଉ। ନାଲି ଟୁକୁ ଟୁକୁ ସାଧବ ବୋହୁ ନାଲି ଟୁକୁ ଟୁକୁ ସାଧବ ବୋହୁ। ସତେ କି ବର୍ଷା ଋତୁକୁ ତୁ ଭଲ ପାଉ ଏତେ କମଳ ଅଙ୍ଗଟି ତହର ସତେ ସିନ୍ଦୁର ବିନ୍ଦୁଟିଏ ପରି ଦେଖାଯାଉ। ନାଲି ଟୁକୁ ଟୁକୁ ସାଧବ ବୋହୁ ନାଲି ଟୁକୁ ଟୁକୁ ସାଧବ ବୋହୁ। ବର୍ଷା ଋତୁର ତୁ ଶୋଭା ବଢ଼ାଉ ଥିରି ଥିରି କରି ପାଦ ଥାପୁଲ ଧରାରେ କାହା ପରସ ପାଇଲେ ସରମି ଯାଉ। ବର୍ଷା ଋତୁର ତୁ ଶୋଭା ବଢ଼ାଉ ଥିରି ଥିରି କରି ପାଦ ଥାପୁଲ ଧରାରେ କାହା ପରସ ପାଇଲେ ସରମି ଯାଉ। କେଉଁ ଦ୍ରବ୍ୟ ତୁ ଅବା ଖାଉ ଏତେ ମନୋରମ ଦିଶୁଥାଉ। ନାଲି ଟୁକୁ ଟୁକୁ ସାଧବ ବୋହୁ ନାଲି ଟୁକୁ ଟୁକୁ ସାଧବ ବୋହୁ। ତ କମଳ ପାଦ ଚାଳି ଘାସ ଗାଲିଚାରେ ତୁ ବୁଲୁଥାଉ ସତେ କି ବର୍ଷା ଋତୁର ଶୋଭା ବଢ଼ାଉ ସତେ କି ବର୍ଷା ଋତୁର ଶୋଭା ବଢ଼ାଉ। ନାଲି ଟୁକୁ ଟୁକୁ ସାଧବ ବୋହୁ ନାଲି ଟୁକୁ ଟୁକୁ ସାଧବ ବୋହୁ।
0: ବାହ ଖୁବ ସୁନ୍ଦର କବିତା। ତେବେ ଏଥର ତାଙ୍କରି ମୁହୁରୁ ଶୁଣ ଏଇ କାହାଣୀ।
2: ସାରିଟିଏ ପଞ୍ଜୁରୀ ଭିତରେ ରହିଥାଏ ସିନା ତା ମନରେ ଥାଏ ଅସରନ୍ତି ଦୁଃଖ। ତା ମନର ଉଦାସୀନତାକୁ କେହି କେବେ ମାପିଛନ୍ତି କି? ପେଟ ବିକଳରେ ଆହାର ଖୋଜୁ ଖୋଜୁ ମଣିଷର ଶିକାର ହୋଇ ପଞ୍ଜୁରୀ ଭିତରେ ବନ୍ଦୀ ହୋଇ ରହିଯାଏ ସେ। ମଣିଷର କଥାକୁ ଅନୁକରଣ କରି ଗେଲେଇ ଗେଲେଇ ହୋଇ ଲାଲ ଥୁଣ୍ଟରେ କଥା କହୁଥାଏ ସେ। କେତେ ଆକର୍ଷଣ ଥାଏ ତାର ସେଇ କଥାରେ। ତା କଥା ଶୁଣି ଏଇ ମଣିଷ ବହୁତ ଆନନ୍ଦ ଅନୁଭବ କରିଥାଏ। ତାକୁ ସବୁଦିନ ମୁନିବ କେତେ ସ୍ୱାଦିଷ୍ଟ ଫଳମୂଳ ଓ ସ୍ୱାଦିଷ୍ଟ ଖାଦ୍ୟ ଯୋଗାଇ ଦିଏ। ସାରିଟି ତା ପ୍ରତିବଦଳରେ ମିଠା ମିଠା କଥା କହି ତା ମୁନିବର ମନକୁ ପ୍ରଫୁଲ୍ଲିତ କରେ। ହେଲେ ସେ କିନ୍ତୁ ମନ ଖୋଲି ହସିପାରେ ନାହିଁ। ମନରେ ଥିବା ଦୁଃଖକୁ ଲୁହ ଆକାରରେ ବୁହାଇ ଦିଏ। ଛୋଟ ଛୋଟ ଆଖି ଯୁଡ଼ିକରୁ ତାର ମୁକ୍ତାବିନ୍ଦୁ ପରି ଝରି ପଡ଼େ ଟପ୍ ଟପ୍ ହୋଇ ଲୁହ। ମନେ ମନେ ଭାବୁଥାଏ ଏ ଜୀବନରେ ତାର ସୁଖ ନାହିଁ। ଏ ବନ୍ଧନରୁ ମୁକ୍ତି ମିଳିବ କି ଆଉ ନା? ରଙ୍ଗିନୀ ଦୁନିଆରେ ଡେଣା ଯୁଡ଼ିକ ଛାଡ଼ି ନୀଳ ଆକାଶ ତଳେ ଜଙ୍ଗଲ ସେପାରିକୁ ଉଡ଼ି ବୁଲି ଏ ରଙ୍ଗିନୀ ଦୁନିଆକୁ ଉପଭୋଗ କରିବ କି ଆଉ ସେ? ଏ ପକ୍ଷୀ ଜୀବନ ତାର ମୂଲ୍ୟହୀନ। ଏ ଜୀବନର କିଛି ମାନେ ହିଁ ନାହିଁ। ସେ ତ ପଞ୍ଜୁରୀ ଭିତରେ ସାରି ଶତଧିକାର କରେ।

0: ଯୋଗୁ ଲୁଚାଇ ଲୁଚାଇ କାନ୍ଦେ ସେ ଓ ତାର ଖୁସି ପାଇଁ ତାର ଆପଣାର ସାଥୀ ଓ ସ୍ୱରଜନମାନଙ୍କୁ ଖୋଜେ। ମନେ ମନେ ଭଗବାନଙ୍କୁ ସ୍ମରଣ କରି କହେ, କାହିଁକି ପକ୍ଷୀ କୂଳେ ଜନ୍ମ ଦେଲ ପ୍ରଭୁ, ଏ ନିର୍ମମ ମଣିଷ ହାତରେ ନିର୍ଯାତିତ ହେଉଛି ସେ। ଯଦି କେବେ କାହାର ସ୍ନେହବଳା ହାତ ପରଶ ଟିକେ ପାଏ, ପରଶମଣି ପାଇଲା ପରି ଅତି ଆନନ୍ଦରେ ଶୋଇପଡ଼େ ସେ। ପଞ୍ଜୁରୀ ଭିତରେ ଥାଇ କେତେ କଥା ଲକ୍ଷ୍ୟ କରେ ସେ, ମାଲିକାଣୀ ନିଜ ଛୁଆକୁ କେତେ ଯତ୍ନରେ ଖୁଆଇ ଦେଉଛନ୍ତି, ଆଦର କରି ଡାକୁଛନ୍ତି। ଏ ତ ପକ୍ଷୀଟିଏ ନିର୍ବଳ, ପଞ୍ଜୁରୀ ଭିତରେ ରହି ଭାବନାର ସୋରେ ଭାସୁଛି। ଆହୁରି ମଧ୍ୟ ଘର ପାଖ ଗଛରେ ବସା ବାନ୍ଧିଥିଲେ ଚଢ଼େଇ, ତା ଛୁଆକୁ ଥଣ୍ଟରେ ଖାଦ୍ୟ ଆଣି ଖୁଆଇଥାଏ। ଏ ମଣିଷ କୁଆଡ଼ୁ ଜାଣିବ, ଆପଣାର ସ୍ୱାର୍ଥ ପାଇଁ କିଛି ବି କରିପାରେ। ପଞ୍ଜୁରୀ ଭିତରେ ରହିଥିବା ବିଚରା ଶାରୀଟିରେ ଦୁଃଖ ମର୍ମେ ମର୍ମେ ବୁଝୁଥାଏ। ପଶ୍ଚିମ ଆକାଶରେ ସୂର୍ଯ୍ୟ ଘର ବାହୁଡ଼ା ହେଲେଣି, ପକ୍ଷୀମାନଙ୍କର କଳରବ ଏ ମନୋରମ ଦୃଶ୍ୟକୁ ପଞ୍ଜୁରୀ ଭିତରେ ରହି ସବୁ ଦେଖୁଥାଏ। ଚାରିକାନ୍ଥ ଭିତରେ ରହି ମା କଥା ମନେ ପଡ଼େ, ତା ଡେଣା ତଳେ ଗଛ କରଡ଼ ଭିତରେ ରହି ଗଛ ଛାଇରେ ସେଇ ଉଜ୍ଜଳ ଗୋଲ ମୁହଁକୁ ନିର୍ବିଘ୍ନରେ ମାଆର ଡେଣା ତଳେ ରହି ଦେଖି ଚାଲିଥିଲୁ। ପବନ ସାଥେ ଚାନ୍ଦମାମାର ଲୁଚକାଳି ଖେଳ ଭାରି ଆନନ୍ଦଦାୟକ ଥିଲା ସତେ। ଆକାଶରେ କୁନି କୁନି ତାରାଙ୍କର ଚକମକ ଆଲୁଅ ଅନ୍ଧାର ରାତିକୁ ଭେଦ କରି ଆମେ ମାଆର ଉଷ୍ଣତା ଡେଣା ତଳେ ରହି ସବୁ ମଜା ନେଉଥିଲୁ। ଏବେ ସବୁରୁ ବଞ୍ଚିତ, ଏତ ପକ୍ଷୀ ଜୀବନ, ଏତ ବନ୍ଦୀ ଜୀବନ, ଏସବୁ ସ୍ୱପ୍ନ। ଏ ନିର୍ବୋଧ ମଣିଷ ଆମକୁ ପଞ୍ଜୁରୀ ଭିତରେ ରଖିଛନ୍ତି, ଆମେ ତାଙ୍କର କିଛି କ୍ଷତି କରିନୁ, ତଥାପି କପଟ କରି ଧରି ଆମକୁ ଯନ୍ତ୍ରଣା ଭୋଗାଉଛନ୍ତି। ମୁକ୍ତ ଆକାଶ ତଳେ ଡେଣା ଝାଡ଼ି ଏଡାଳରୁ ସେଡାଳ ଉଡ଼ି ଆହାର ଖୋଜି ଖାଉଥିଲୁ, ବଣ ଜଙ୍ଗଲରେ ନାନା ପ୍ରକାର ଫଳ ଖାଉଥିଲୁ, ଏ ସୁନ୍ଦର ପୃଥିବୀରେ ପରିକ୍ରମା କରୁଥିଲୁ। ଆମ ପକ୍ଷୀ ଜୀବନରେ ସୁଖ ଦୁଃଖ ବାଣ୍ଟି ମହା ଆନନ୍ଦରେ ଥିଲୁ, ଆତ୍ମୀୟମାନଙ୍କ ସହ ଦଳ ଦଳ ହୋଇ ନୀଳ ଗଗନ ତଳେ ଉଡ଼ୁଥିଲୁ। ଆଜି ସେ ସ୍ୱଜନମାନଙ୍କୁ ହରାଇ ବନ୍ଦୀ ଜୀବନ ବିତାଉଛି, ଖାଇବା ପ୍ରତି ତିକ୍ତତା ଭରି ଯାଇଛି, କେବଳ ଜୀବନ ବଞ୍ଚାଇବା ପାଇଁ ଗୋଟିଏ ଫଳକୁ ଖୁମ୍ପି ଖୁମ୍ପି ଖାଉଛି, ଦୁଃଖ ଲାଗିଲେ ଛାଡ଼ି ଦେଉଛି, ଆହାର ଖାଉଛି କମ୍। ଈଶ୍ୱର ତ ଜୀବନ ଦାନ କରିଛନ୍ତି ଶ୍ରଦ୍ଧାରେ। ଏ ମଣିଷ ବାପୁଡ଼ା ଗୁଡ଼ା ଆମର ସୁଖ ଆନନ୍ଦ କଥା ଭାବିପାରନ୍ତିନି, ଆମର ଦୁଃଖ କ'ଣ ଦେଖିପାରନ୍ତିନି ନା ବୁଝିପାରନ୍ତିନି, ଈଶ୍ୱର କ'ଣ ସେ ଶକ୍ତି ତାଙ୍କୁ ଦେଇନାହାନ୍ତି। ଆମେ ତାଙ୍କୁ ଖୁସି କରିବା ପାଇଁ ନାନା ଢଙ୍ଗରେ କଥା କହୁ, ନାନା ସ୍ୱରରେ ଗୀତ ଗାଇ ଶୁଣାଇ ତାଙ୍କ ମନ ତୃପ୍ତି ପାଇଁ ଅନେକ ପ୍ରୟାସ କରୁ, ଆମ ପାରୁ ପର୍ଯ୍ୟନ୍ତ, ତଥାପି ମୁକ୍ତି ନାହିଁ ଆମର। ଅବଦାନର ମୂଲ୍ୟ ଦେଇପାରେ କି ଅବିବେକୀ ମଣିଷ? ଆମକୁ କିଏ ମୁକ୍ତି କରିବ? ସବୁବେଳେ ବନ୍ଦୀ ହୋଇ କ'ଣ ଆମେ ଥିବୁ ନା? ଏଇ କଥା ଭାବୁ ଭାବୁ ଜଣେ ଫରେଷ୍ଟର ଆସି ଶିକାରୀ ହାତରୁ ପଞ୍ଜୁରୀ ଛଡ଼ାଇ ଆଣି ମୁକ୍ତ ଆକାଶରେ ଉଡ଼ାଇ ଦେଲେ। କି ସୁନ୍ଦର ମୁକ୍ତିର ଆନନ୍ଦ ସତେ! ଆହା, ବନ୍ଧୁ ସହଚରଙ୍କୁ ପାଇ ମହା ଆନନ୍ଦରେ ବହୁ ଦୂରକୁ ପାହାଡ଼ ସେପାରିକୁ ଚାଲିଗଲୁ ପଞ୍ଜୁରୀ ଭିତରେ ସାରି।
1: ସୁନ୍ଦର କାହାଣୀଟିଏ ତ ଶୁଣିଲ ପିଲାଏ, ଏଥର ତୁମମାନଙ୍କ ମନକୁ ଖୁସି କରିଲା ପରି ଏଇ ଗୀତଟି ଶୁଣ।

0: ପିଲାଏ କଥାରେ ଅଛି, ଆମ ପରିବେଶ ଆମରି ହାତେ।
1: ଖାଲି କଣ ଏତିକିରେ ପିଲାଏ, ଆମେ ସବୁ ପରିବେଶ ଆଉ ପରିସ୍ଥିତିର ଦାସ। ପରିବେଶର ଆମେ ଯେତେ ଯେତେ ଯତ୍ନ ନେବା ନା, ସେତେ ସେତେ ସୁରକ୍ଷା ଆମେ ପାଇବା। ବୃକ୍ଷ ପରା ଆମ ଅମୂଲ୍ୟ ସମ୍ପଦ। ତେଣୁ ଏହି ପରିପ୍ରେକ୍ଷୀରେ ଶୁଣ ସୁନ୍ଦର କାହାଣୀଟିଏ। ତମମାନଙ୍କୁ କହୁଛନ୍ତି ଭଉଣୀ ପୁଷ୍ପାଞ୍ଜଳି ପାତ୍ର।
2: ସମୟ ପ୍ରାୟ ସକାଳ 9ଟା। ହଠାତ୍ ଏକ ଗାଡି ଆସି ଲାଗିଲା ବିଦ୍ୟାଳୟ ଫାଟକ ନିକଟରେ। ଗାଡିରୁ ଓହ୍ଲାଇ ପଡ଼ିଲେ ଜଣେ ପ୍ୟାଣ୍ଟ ସାର୍ଟ ପିନ୍ଧା ବାବୁ, ବୟସ ପ୍ରାୟ 30 ହେବ। ଗୋରା ତକ୍ ତକ୍ ଚେହେରା, ଉଜ୍ଜଳ ମୁଖମଣ୍ଡଳ। ଫାଟକ ନିକଟରେ ଗାଡିଟି ଅଟକାଇ ପଶିଲେ ବିଦ୍ୟାଳୟ ହତା ଭିତରକୁ। ବିଦ୍ୟାଳୟ ହତାଟି ପୁରା ଶୂନଶାନ। ରାତ୍ର ଜଗୁଆଳ ସକାଳୁ ଘରଦ୍ୱାର ଓଳାଇ ଚାବି ଫିଟାଇ ଦେଇ ଘରକୁ ଚାଲିଗଲାଣି। ସ୍କୁଲର ଶିକ୍ଷକ ଓ ଛାତ୍ରମାନେ ଆସିବା ବେଳ ହୋଇନଥାଏ। ବିଦ୍ୟାଳୟ ହତା ମଧ୍ୟରେ କଣ ଯେମିତି ଖୋଜିବା ପରି ଚାରିଆଡ଼େ ବୁଲି ଆସିଲେ ଯୁବକ ଜଣକ। ଦୁଇ ଘେରା ଚାରିଆଡ଼େ ବୁଲି ଆସିବା ପରେ ବିଦ୍ୟାଳୟ ଆଗରେ ଧାଡ଼ି ହୋଇ ଠିଆ ହୋଇଥିବା ନଡ଼ିଆ ଗଛଗୁଡ଼ିକ ଆଡ଼େ ଦଣ୍ଡେ ଚାହିଁଲେ। ଏହାପରେ ଗୋଟିଏ ଗଛ ମୂଳରେ ଆସି ଠିଆ ହୋଇ ଏକଲୟରେ ଲକ୍ଷ୍ୟ କରୁଥାନ୍ତି ସେ ଗଛଟିର ଶିରା ପ୍ରଶିରାକୁ। ସତେ ଯେପରି ସେ ଜଣେ ପରିବେଶବିତ୍, ତାଙ୍କ ଅଜାଣତରେ କେତେବେଳେ ଗଛଟିର ମୂଳରୁ ଅନାବନା ଘାସ ସବୁ ଉପାଡ଼ି ଚାଲିଥାନ୍ତି ଯୁବକ ଜଣେ। ଇତିମଧ୍ୟରେ ପ୍ରାୟ 30 ମିନିଟ୍ ଅତିକ୍ରମ ହୋଇସାରିଥାଏ। ଶିକ୍ଷକ ଓ ପିଲାମାନେ ଆସିବା ବେଳ ହୋଇଗଲା। ଛାତ୍ରଛାତ୍ରୀମାନେ ଦଳ ଦଳ ହୋଇ ଫାଟକ ଆଡ଼କୁ ଆସୁଥାନ୍ତି। ଏହି ସମୟରେ ପ୍ରଧାନ ଶିକ୍ଷକଙ୍କ ସ୍କୁଟରଟି ଆସି ପହଞ୍ଚିଲା ଫାଟକ ନିକଟରେ। ହଠାତ୍ ଗାଡ଼ିଟିଏ ଦେଖି ପ୍ରଧାନ ଶିକ୍ଷକଙ୍କ ମନରେ କେତେ ପ୍ରଶ୍ନ ଉଙ୍କି ମାରିଲା। ଏତେ ସକାଳୁ କିଏ ଆସିଲେ ସ୍କୁଲକୁ? ପୂର୍ବରୁ ତ କୌଣସି କାର୍ଯ୍ୟକ୍ରମ ନଥିଲା। ବ୍ୟସ୍ତ ହୋଇପଡ଼ିଲା ତାଙ୍କର ମନ। ହତା ଭିତରକୁ ଉଚିତ ବେଗରେ ପଶି ଆସିଲେ ପ୍ରଧାନ ଶିକ୍ଷକ। ଯୁବକ ଜଣକ ଗଛ ମୂଳରେ ଠିଆ ହୋଇଥିବା ଦେଖି ଧାଇଁଲେ ସିଧା ଗଛ ମୂଳକୁ। ପ୍ରଧାନ ଶିକ୍ଷକଙ୍କୁ ଦେଖି ଆଗେଇ ଆସିଲେ ଯୁବକ ଜଣକ। ପ୍ରଧାନ ଶିକ୍ଷକଙ୍କ ପାଦ ଛୁଇଁ ପ୍ରଣାମ କଲେ। ପ୍ରଧାନ ଶିକ୍ଷକ ତାଙ୍କୁ ଆନନ୍ଦରେ କଳେଇ ନେଲେ। ସେ ଆଉ କେହି ନୁହଁ, ତାଙ୍କର ପୁରାତନ ଛାତ୍ର ବିକାଶ। ଆଶ୍ଚର୍ଯ୍ୟ ହୋଇ ଛାତ୍ରଛାତ୍ରୀମାନେ ଚାହିଁଥାନ୍ତି, କିଏ ସେ ଭଦ୍ର ବ୍ୟକ୍ତି ଜଣକ? ପ୍ରଧାନ ଶିକ୍ଷକଙ୍କୁ ମୁଣ୍ଡିଆ ମାରିଲେ। କୌତୂହଳ ପିଲାଏ ଆଗେଇ ଆସିଲେ ସେହି ଗଛ ମୂଳକୁ। ଏଥର ପ୍ରଧାନ ଶିକ୍ଷକ ପଚାରିଲେ, ବାବୁ ବିକାଶ, ତୁମେ ଏବେ କେଉଁଠି? ସକାଳୁ ସକାଳୁ ସ୍କୁଲ କଥା କିପରି ମନେ ପଡ଼ିଗଲା? ବିକାଶ ଏବେ ଭାବା ଆଣବିକ କେନ୍ଦ୍ରରେ ଜଣେ ଇଞ୍ଜିନିୟର। ବିକାଶଙ୍କର ଘର ସ୍କୁଲ ଠାରୁ ପ୍ରାୟ 3 କିଲୋମିଟର ଦୂର। ଏଇ କେଇ ବର୍ଷ ଭିତରେ ସେ କେତେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇସାରିଛନ୍ତି। ବ୍ୟସ୍ତତାରେ ପରିପୂର୍ଣ୍ଣ ତାଙ୍କ ଜୀବନ, ଗୋଟିଏ ଜରୁରୀ କାର୍ଯ୍ୟରେ ଗୋଟିଏ

0: ଏ ଦିନ ପାଇଁ ଆସିଥାନ୍ତି ଗାଁକୁ। ସମୟ ତାଙ୍କ ହାତରେ ବହୁତ କମ। ସେହିଦିନ ରାତିରେ ସେ ପୁଣି ହାଇଦ୍ରାବାଦ ଫେରିଯିବେ। ଏହି ବ୍ୟସ୍ତ ଜୀବନ ଭିତରେ ସ୍ମୃତି ବିଜଡ଼ିତ ବିଦ୍ୟାଳୟର ମୋହ ତାଙ୍କୁ ଟାଣି ଆଣିଥାଏ ସକାଳୁ ସକାଳୁ। ବିକାଶକୁ ଦେଖି ପ୍ରଧାନ ଶିକ୍ଷକଙ୍କର ଗୋଡ଼ ତଳେ ଲାଗୁନଥାଏ, ଛାତି ତାଙ୍କର କୁଣ୍ଢେ ମଟ ହୋଇ ଯାଉଥାଏ। ବିକାଶ ହେଉଛନ୍ତି ତାଙ୍କ ମଣିଷ ତିଆରି କାରଖାନାର ସର୍ବୋତ୍କୃଷ୍ଟ ଉତ୍ପାଦନ। ସେ ସବୁ ଶିକ୍ଷକ ଓ ଛାତ୍ରମାନଙ୍କୁ ଡାକୁଥାନ୍ତି, ଆରେ ଦେଖ ଆଜି କିଏ ଆସିଛି, ମୋ ବିକାଶ ଆସିଛି, ବିକାଶ ମୋର ବିଖ୍ୟାତ ବୈଜ୍ଞାନିକ ହୋଇଛି, ଦେଖିବ ଆସ। ସଙ୍ଗେ ସଙ୍ଗେ ପିଅନ ଗୋପାଳକୁ ଡାକ ଛାଡ଼ିଲେ, ଆରେ ଗୋପାଳ ପଇଡ଼ ତଳି ଆଣ, ଆରେ ଅଫିସକୁ ଆସ, ଏଠି ଗଛ ମୂଳଟାରେ କଣ ଠିଆ ହୋଇଛ। ସଙ୍ଗେ ସଙ୍ଗେ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶରେ ପଇଡ଼ ପାଣିର ଗ୍ଲାସ ଗୋପାଳ ବଢ଼ାଇ ଦେଲା ବିକାଶଙ୍କ ହାତକୁ। ପଇଡ଼ଟିକୁ ଚାତକ ପରି ଚାହିଁ ରହିଥାନ୍ତି ବିକାଶ। ସତେ ଯେପରି ସେ ପଇଡ଼ କେବେ ଆଗରୁ ଦେଖି ନାହାନ୍ତି, ଆଖିରେ ପଲକ ପଡ଼ୁନଥାଏ। ଅତି ଆନନ୍ଦରେ ପଇଡ଼ ଗ୍ଲାସଟି ଗୋପାଳ ହାତରୁ ଝାମ୍ପି ନେଲେ ବିକାଶ। ମୁଖମଣ୍ଡଳ ତାଙ୍କର ଆହୁରି ଉଜ୍ଜଳ ହୋଇ ଆସୁଥାଏ, ସତେ ଯେପରି ସେ ପଇଡ଼ ପିଇବାକୁ ଏଠାକୁ ଆସିଥିଲେ। ପଇଡ଼ ଗ୍ଲାସଟିକୁ ଢକ ଢକ କରି ପିଇଗଲେ ଏକ ନିଶ୍ୱାସରେ। ମୁହଁରେ ତାଙ୍କର ତୃପ୍ତିର ହସ, ଆଖିରୁ ଗଡ଼ି ଆସୁଥାଏ ଆନନ୍ଦାସୁ, ଆଖି ଆଗରେ ନାଚି ଯାଉଥାଏ ପିଲାଦିନର ସ୍ମୃତି। କ୍ଷଣିକ ପାଇଁ ସେ ଚାଲି ଯାଉଥାନ୍ତି ତାଙ୍କର ଭାବନାରେ ପିଲାଦିନକୁ। ଏଇ ସ୍କୁଲ ପଡ଼ିଆରେ ପିଲାଦିନେ ସେ କିପରି ଖେଳୁଥିଲେ ବୁଲୁଥିଲେ। ଥରେ ଏକ ଭୟଙ୍କରୀ ବାତ୍ୟାରେ ଗଛ ସବୁ ଉପୁଡ଼ିଯିବା ପରେ ଟାଙ୍ଗରା ଭୂଇଁରେ ପରିଣତ ହୋଇଥାଏ ଆଜିର ଫୁଲ ଫଳରେ ହସି ଉଠୁଥିବା ସ୍କୁଲ ବଗିଚାଟି। ଗଛପତ୍ର ଅଭାବରୁ ଗରମରେ ସେତେବେଳେ କ୍ଲାସରେ ବସି ହେଉନଥାଏ। ଖରାରେ ଖେଳୁ ଖେଳୁ କେତେ ପିଲା ଅଚେତ ହୋଇଯାଉଥାନ୍ତି। ପ୍ରଚଣ୍ଡ ରୌଦ୍ରତା ପରେ ଠିଆ ହେବା ପାଇଁ କେଉଁଠି ବି ଟିକେ ଛାଇ ନଥାଏ। ଥରେ ଖେଳୁ ଖେଳୁ ତାଙ୍କ ସାଙ୍ଗ ପ୍ରକାଶ ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲା ସନ୍ଷ୍ଟ୍ରକ୍ରେ। ଶିକ୍ଷକମାନଙ୍କର ଉପଯୁକ୍ତ ଯତ୍ନ ଓ ଚିକିତ୍ସା ଯୋଗୁଁ ଭଲ ହୋଇଥିଲା ପ୍ରକାଶ। ମାତ୍ର ସେଦିନ ପ୍ରଧାନ ଶିକ୍ଷକ ପ୍ରତିଜ୍ଞା କରାଇଥିଲେ ଛାତ୍ରମାନଙ୍କୁ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇବେ, ଗୋଟିଏ ଗଛର ଯତ୍ନ ନେବେ। ଗଛଗୁଡ଼ିକ ପିଲାଙ୍କ ନାମ ଅନୁସାରେ ନାମକରଣ ହୋଇଥିଲା। ସମସ୍ତେ ଗଛ ଲଗାଇଥିଲେ, ଯତ୍ନ ନେଇଥିଲେ, ମାତ୍ର ସବୁ ଗଛ ବଞ୍ଚି ନଥିଲା। ଯେଉଁ କେତୋଟି ଗଛ ସେଦିନ ବଞ୍ଚିଥିଲା ସେଥିରୁ ବିକାଶଙ୍କର ଗଛଟି ଅନ୍ୟତମ। ବିକାଶ ମନପ୍ରାଣ ଦେଇ ବହୁ ଯତ୍ନରେ ବଢ଼ାଇଥିଲେ ତାଙ୍କର ଗଛଟିକୁ। ଆଜି ସେ ଆସିଛନ୍ତି ତାଙ୍କର ସେଇ ପ୍ରିୟ ଗଛଟିକୁ ଦେଖିବାକୁ। ସେ ଲଗାଇଥିବା ଗଛର କଥା ସେ ଦୂରରେ ଥାଇ ମଧ୍ୟ ଭୁଲି ନାହାନ୍ତି। ଗଛର ମୋହ ତାଙ୍କୁ ଆଜି ଟାଣି ଆଣିଛି ସକାଳୁ ସକାଳୁ ସ୍କୁଲ ଆଡ଼କୁ। ନିଜେ ଲଗାଇଥିବା ଗଛର ପଇଡ଼ ପିଇ ତାଙ୍କ ଆଖିରୁ ଆଜି ଗଡ଼ି ଆସୁଛି ଆନନ୍ଦାସୁ। ବିକାଶଙ୍କର ପିଲାଦିନର କଥା ଶୁଣି ପିଲାମାନଙ୍କ ମନରେ ଆସିଛି ଶିହରଣ। ସେମାନେ ବି ଗଛ ଲଗାଇବେ, ଗଛରେ ପାଣି ଦେବେ, ଯତ୍ନ ନେବେ, ତାଙ୍କ ଗଛ ବଞ୍ଚିବ। ସେମାନେ ବି ତାଙ୍କୁ ଦିନେ ଦେଖିବାକୁ ଆସିବେ, ତାଙ୍କ ଗଛକୁ ଦେଖି ଗର୍ବ କରିବେ। ସେମାନେ ଆଜି ବୁଝିପାରିଛନ୍ତି ବାପା ମା ପୁଅ ଝିଅକୁ ସ୍ନେହ ଶ୍ରଦ୍ଧା ଦେଇ ପାଳିଲା ପରି ଗଛ ମଧ୍ୟ ସ୍ନେହ ଶ୍ରଦ୍ଧା ଦରକାର କରେ। ଗଛ ମଣିଷର ବନ୍ଧୁ। ପିଲାମାନଙ୍କର ଉତ୍ସାହକୁ ଦେଖି ଗଛରେ ପାଣି ଦେବାର ସୁବିଧା ପାଇଁ ସ୍କୁଲରେ ଓଭରହେଡ୍ ପାଣି ଟ୍ୟାଙ୍କ ସହ ମୋଟରର ବ୍ୟବସ୍ଥା କରିଦେଇଛନ୍ତି ବିକାଶ ନିଜ ଖର୍ଚ୍ଚରେ। ବିକାଶଙ୍କର ପ୍ରେରଣା ଓ ଶିକ୍ଷକମାନଙ୍କ ଉଦ୍ୟମରେ ଅଳ୍ପ କେଇ ଦିନ ମଧ୍ୟରେ ବିଦ୍ୟାଳୟ ପରିବେଶ ପୁଣି ଥରେ ହସି ଉଠିଛି। ଗଛଲତାରେ ଗଛ ଲଗାଇବା ପାଇଁ ଓ ଗଛକୁ ବଞ୍ଚାଇବା ପାଇଁ ପ୍ରତିଯୋଗିତା ଲାଗିଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଛଲତାର ଆକର୍ଷଣ ତାଙ୍କ ବିଦ୍ୟାଳୟକୁ କରିଛି ଅନନ୍ୟ। ତାଙ୍କ ସ୍କୁଲ ସାମିଲ ହୋଇଛି ଇକୋ କ୍ଲବରେ। ତାଙ୍କ ସ୍କୁଲର ଗଛଲତାର ମମତା ପରିଦର୍ଶକଙ୍କ ଠାରୁ ଆରମ୍ଭ କରି ପରିବେଶବିତ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାଣି ଆଣିଛି ସ୍କୁଲର ହତାକୁ। ନିଜ ନିଜର ବଢ଼ିଲା ଗଛକୁ ଦେଖି ଛାତ୍ରଛାତ୍ରୀଙ୍କ ମନ ଆନନ୍ଦରେ ପୁରି ଉଠିଛି। କିଛି ଦିନ ପରେ ବିକାଶ ଆସି ଦେଖିଛନ୍ତି ତାଙ୍କ ବିଦ୍ୟାଳୟର ସଭା ଦ୍ୱିଗୁଣିତ ହୋଇଛି। ଛାତ୍ରଛାତ୍ରୀମାନେ ଆଉ ବିଦ୍ୟାଳୟର ହତା ଭିତରେ ସୀମିତ ନାହାନ୍ତି। ଇତିମଧ୍ୟରେ ସେମାନେ ରାସ୍ତାକଡ଼ରେ ଓ ଜନସମାଗମ ହେଉଥିବା ସ୍ଥାନମାନଙ୍କରେ କେତେ ଗଛ ଲଗାଇ ସାରିଲେଣି। ସତେ ଯେପରି ସେଦିନ ବିକାଶଙ୍କର କଥା କେଇପଦ ପିଲାମାନଙ୍କ ମୁହଁରେ ଗୁଞ୍ଜରଣ ସୃଷ୍ଟି କରିଛି, ଗଛ ଗଛ ଗଛ ଆଉ ସବୁ କଥା ପଛ।
1: ହଁ ରେ ପିଲାଏ, ଗଛ ଗଛ ଗଛ ଆଉ ସବୁ କଥା ପଛ। ତେବେ ପିଲାଏ, ପରିବେଶକୁ ସୁରକ୍ଷିତ ରଖିବା ସହିତ ନିଜ ଶରୀରର ମଧ୍ୟ ଯତ୍ନ ନେବ, ସଫା ସୁତୁରା ରହିବ, ଆଉ ଏପରି ନ କଲେ କଣ ସବୁ ହୁଏ ଶୁଣ। ଏଇ କବିତାରୁ ତୁମମାନଙ୍କୁ ଶୁଣାଉଛନ୍ତି ଭଉଣୀ ପୁଷ୍ପାଞ୍ଜଳି ପାତ୍ର।
0: ଶୁଣିଛ କି ରେ ଶୁଣିଛ କେହି ନିଧି ବୁଢ଼ାର କଥା, ନୀତି ସିଏ ଏଇଠି ଆସି ପାଳୁଅ ଲଡୁ କରେ ବିକିରି।

ଚାନ୍ଦିଆ ତାର ମଥା, ଚାନ୍ଦିଆ ତାର ମଥା, ଶୁଣିଛ କି ରେ, ଶୁଣିଛ କେହି ନିଧି ବୁଢ଼ାର କଥା, ନୀତି ସିଏ ଏଇଠି ଆସି ପାଳୁଅ ଲଡ଼ୁ କରେ ବିକିରି, ଚାନ୍ଦିଆ ତାର ମଥା, ଚାନ୍ଦିଆ ତାର ମଥା, ଅସନା ଭାରି ପିନ୍ଧେନି କେବେ ଲୁଗାକୁ ସଫା କରି, ଓଡ଼ିଆ ଥାଏ ତାରି ଘର ଚାରିପାଖରେ ଭରି, ଚାରିପାଖରେ ଭରି, ଦଳଗଡ଼ିଆ ଗଛ ଓ ଲତା ଘରକୁ ଥାଏ ଲାଗି, ଘର ଭିତରେ ମୂଷାର ମାଟି ସନ୍ତସନ୍ତିଆ କୁଟା ଓ କାଠି, ଝରକା ବୋଲି ଗୋଟିଏ ନାହିଁ ଦିନରେ ଥାଏ ଅନ୍ଧାର ହୋଇ, ସେଇଠି ମୂଷା ଓ ମାଛି ବସନ୍ତି ସଭା ଡାକି, ବସନ୍ତି ସଭା ଡାକି, ଥରେ ପଡ଼ିଲା ରୋଗରେ ବୁଢ଼ା ବିଛଣା ଗଲା ଧରି, ପାଳୁଅ ଲଡ଼ୁ ଆଣିଲେ ନାହିଁ କେହି ବିକ୍ରି କରି, ପାଳୁଅ ଲଡ଼ୁ।

0: ଘରେ ଭରି ଦଳଗଡ଼ିଆ ଗଛ ଅଲତା ଘରକୁ ଥାଏ ଲାଗି ଘର ଭିତରେ ମୂଷାର ମାଟି ସନ୍ତସନ୍ତିଆ କୁଟା ଓ କାଠି ଝରକା ବୋଲି ଗୋଟିଏ ନାହିଁ ଦିନରେ ଥାଏ ଅନ୍ଧାର ହୋଇ ସେଇଠି ମୂଷା ଓ ମାଛି ବସନ୍ତି ସଭା ଡାକି ବସନ୍ତି ସଭା ଡାକି ଥରେ ପଡ଼ିଲା ରୋଗରେ ବୁଢ଼ା ବିଛଣା ଗଲା ଧରି ପାଳୁଅ ଲଡ଼ୁ ଆଣିଲେ ନାହିଁ କେହି ବିକିରି କରି ପାଳୁଅ ଲଡ଼ୁ ଆଣିଲେ ନାହିଁ କେହି ବିକିରି କରି ଇସ୍କୁଲର ପିଲାଏ ଦିନେ ଗଲେ ଖୋଜିବା ପାଇଁ ଦେଖିଲେ ଯାହା ସତେ କି ବୁଢ଼ା ଆଉ ଟେକିବ ନାହିଁ ଘରକୁ ଦେଖି ଚକିତ ହେଲେ ଏମିତି ରହେ କେହି ମୂଷା ତ ମୂଷା ମାଛି ତ ମାଛି ପିଣ୍ଡାରେ ଅଛି ଶୋଇ ପିଣ୍ଡାରେ ଅଛି ଶୋଇ ଗନ୍ଧରେ ନାକ ପଡୁଛି ଫାଟି ତାତିରେ ଦେହ ଭରି ପଡିଛି ବୁଢ଼ା ସୌପ ପରେ ଉପର ମୁହଁ କରି ଡାକ୍ତରଖାନା ପାଖକୁ ପିଲେ ଆଣିଲେ ତାକୁ ବହି ବାଙ୍ଗରା ହୋଇ ଡାକ୍ତର ଯିଏ ମୋଟା କାଚର ଚଷମା ନାଏ ଦେଖିଲେ ତାକୁ ସେହି ଦେଖିଲେ ତାକୁ ସେହି ମେଲେରିଆଠୁ ଆହୁରି କଣ କହିଲେ ଦେଖି କରି ସେଇଠି ବୁଢ଼ା ରହିଲା ଆସି ଗୋଟାଏ ମାସ ଧରି ଭଲ ହେଲା ସେ ମାସକ ପରେ ଫେରିଲା ଯେବେ ଘର ଆଗ ସେ ଅନା ବନା ଗଛକୁ କାଟିଲା ଯାଇ ତାର କାଟିଲା ଯାଇ ତାର କରିଲା ସଫା ଦଳଗଡ଼ିଆ ଘରକୁ କଲା ସଫା ମଶାରୀ ଟାଙ୍ଗି ଶୋଇଲା ଯିଏ ବାଲୁଅ ବା ପାଇଁ ବଡ଼ ବଡ଼ ସେ ଝରକା ଆଣି ଘରେ ଦେଲା ଲଗାଇ ବଡ଼ ବଡ଼ ସେ ଝରକା ଆଣି ଘରେ ଦେଲା ଲଗାଇ ସଫା ସୁତୁରା ରଖିଲା ଘର ପିନ୍ଧିଲା ସଫା ଲୁଗା ନିଧି ବୁଢ଼ାକୁ ଦେଖିବ ଏବେ ଯେମିତି ପୁରା ଟକା ଯେମିତି ପୁରା ଟକା ସଭିଙ୍କୁ ଏବେ ବୁଝେଇ ସିଏ ପରିବେଶର କଥାଟି କହେ ଚାରିପଟରେ ଆମର ସବୁ ରହିଛି ଯେତେ ଯାହା ପରିବେଶଟି ତାହା ପରିବେଶଟି ତାହା ସାକ୍ଷରତାରେ ସାମିଲ ହୋଇ ପଢିଛି ଏବେ ପାଠ ପାଠର ଗୁଣ ଫିଟାଇ ଦେଲା ନିଧି ବୁଢ଼ାକୁ ବାଟ ନିଧି ବୁଢ଼ାକୁ ବାଟ ପରିବେଶର କଥାକୁ ଏବେ ବୁଝିଛି କରି ଭଲ ପରିବେଶକୁ ଖରାପ କଲେ ଜୀବନ କଲ ବଲ ପରିବେଶକୁ ଖରାପ କଲେ ଜୀବନ କଲ ବଲ
1: ତେବେ ପିଲାଏ କବିତା ଶୁଣିଲ କାହାଣୀ ଶୁଣିଲ ତା ସହିତ ସୁନ୍ଦର ଗୀତ ମଧ୍ୟ ଶୁଣିଲ ତେବେ ଆଜି ସମୟ ହେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦେବ ଆମକୁ ଚିଠି ଲେଖିବାର ଠିକଣା
2: କାକଳୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 7570002 ତେବେ ପିଲାଏ ଆଜି ଏଇଠି ରହୁଛୁ ପୁଣି କଥା ହେବା ଆସନ୍ତା ରବିବାର ଠିକ ସକାଳ 7:25 ରେ ଆମେ ଦୁଇ ଅପା ମୁଁ ବୀଣାପାଣି ସିଂ
1: ଆଉ ମୁଁ ନିବେଦିତା ବାରିକ

ଏଇଠି ଶେଷ କରୁଛୁ କାକଳି କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ, ପ୍ରଯୋଜନା ଏମ୍ ନାଗଭୂଷଣ ମାଝି। ଆକାଶବାଣୀ ବାରିପଦା। ଆଧୁନିକ ଗୀତଟିଏ ଶୁଣନ୍ତୁ, ଗାଇଛନ୍ତି ଶିଳ୍ପୀ କୁମାର ବାପି ଏବଂ ପମି, ଗୀତ ରଚନା ପଞ୍ଚାନନ ନାୟକ।

କୁମାର ବାପି ଏବଂ ପମିଙ୍କ କଣ୍ଠରେ ଶୁଣିଲେ ଆଧୁନିକ ଗୀତଟିଏ। ଆକାଶବାଣୀ ବାରିପଦା, ସମୟ ସକାଳ 8ଟା ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସମାଚାର ପ୍ରଭାତ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ସମୟ ସକାଳ 8:15 ଆରମ୍ଭ କରୁଛୁ ଅଳ୍ପ କ୍ଷଣ ମଧ୍ୟରେ ହେଲୋ ବାରିପଦା କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ଅଶୋକ କୁମାର ଦତ୍ତ।
1: ହଁ ଭାଇ କାହାର ଚାଲ ହଉ
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ଆର୍ବିଆଇ ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ ର ମୂଲ୍ୟ ବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍‌ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11 ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ସଦାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବରିପଦ, ହ୍ୟାଲୋ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା।
1: ହ୍ୟାଲୋ
2: ହ୍ୟାଲୋ
1: ବାପି ଭାଇ, ନମସ୍କାର।
2: ଆଜ୍ଞା ନମସ୍କାର, ମୁଁ ବାପି ଭାଇ କହୁଥିଲି, କାଳିମଲି ମଣ୍ଡା ଭଣି ସୋଡ଼ିଆ ପଦା ବୁଲିବାକୁ।
1: ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ କେମିତି ସବୁ ଚାଷବାସ ଆରମ୍ଭ ହେଲା ନା ନାହିଁ, କେମିତି କଣ ଚାଲିଛି, ଚାଷୀ ଭାଇ ମାନେ କଣ କରୁଛନ୍ତି, ଆପଣ କଣ କରୁଛନ୍ତି କହି ଯାଆନ୍ତୁ ସବୁ।
2: ଆମ ତ ଖରାଦିନେ ଟିକେ ହଳ କରିଯାଇଥିଲା, ଏଇ 15 ଦିନ ଆଗରୁ ହଳ କରିଯାଇଛି ଟ୍ରାକ୍ଟରରେ। ଟ୍ରାକ୍ଟର ହଳ କରିଦେଇ ତାପରେ ମାନେ ଆମ ଶୁଖିଲା ଧାନ ତଳି ପକେଇ ଦିଆ ହେଇଛି, ଗଜା ହେଇଯାଇଛି, ହେଲା ଗଛ ବାହାରି ଯାଇଛି। ଆଉ ଦେଖବା ଯଦି 15 ଦିନ ଭିତରେ ବର୍ଷା ହବ ଲଗେଇଦେବା ଆଉ।
1: ଯଦି ବର୍ଷା ନ ହେଲା ତାର ବିକଳ୍ପ କିଛି ଅଛି କି ଆପଣଙ୍କ ଅଞ୍ଚଳରେ?
2: ହଁ ଅଛି, ଆମର ପ୍ରୋଜେକ୍ଟ କେନାଲ ଅଛି, ସେ କେନାଲର ପାଣି ଆସିଲେ ଚାଷ ହବ।
1: ଆଚ୍ଛା, ଯଦି ବର୍ଷା ନ ହୁଏ ତେବେ ସେ କେନାଲ କେମିତି ପାଣି ଆସିବ?
2: କେନାଲ ପାଣି ଆମର ଉପରେ ଅଛି, ଆମର ସୁବର୍ଣ୍ଣରେଖା ନଦୀ ବନ୍ଧ କରାହେଇଛି, ସେଠି ପାଣି।
1: ଆଚ୍ଛା, ଉପର ମୁଣ୍ଡରେ ଯଦି ବର୍ଷା ହୁଏ ତେବେ ଆପଣଙ୍କର ପାଣିର ଅଭାବ ରହିବନି?
2: ଯଦି ସୁବର୍ଣ୍ଣରେଖାରୁ ପାଣି ଆସିବ ନା ଡ୍ୟାମ୍ରେ ଭର୍ତ୍ତି ହବ, ଡ୍ୟାମ୍ରେ ଭରି ହେଲେ ତାପରେ ଆମର ଏପଟେ ପାଣି ଆସିବ।
1: କେମିତି କଥା କୁହନ୍ତୁ, କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମ ଏଥର?
2: ତେଜାପୁର ସେଇ 1, 2, 3 ସେଇ ଗୀତଟି ଦେଇଦେ।
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
2: ଆମର ବାପି ଭାଇ, ତାପରେ ଅଛି ଆଲପନା ଟିପ୍ରିୟା, କପନ ଟିପ୍ରିୟା, ସୁଜତା ଟିପ୍ରିୟା।

0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ଆଜ୍ଞା ନମସ୍କାର।
0: ନମସ୍କାର।

0: ବଢ଼ିଆ କଥା, ଯେହେତୁ ଚେର ଆଉ ବାହାରି ଯାଇଥାଏ, ଗଜା ବାହାରି ଯାଇଥାଏ, ତେଣୁ ନିଶ୍ଚିତ ଭାବରେ ମାଟିଟାକୁ ଧରିନିଏ।
1: ଆଜ୍ଞା
0: ଆଚ୍ଛା କୁହନ୍ତୁ ତେବେ ସୁବଲ ଭାଇ, କ'ଣ ଶୁଣେଇବ ଆପଣଙ୍କୁ ହେଲା ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ଓଡ଼ିଆ କଥା ଗୀତ ଶୁଣେଇ ଦେବେ ଆଜ୍ଞା। ଆମର ଭକ୍ତ ସାଲ ବେଗର ଯେନ୍ଟାକି ଉଣାଧା ପୁଡ଼ା ଦେଇଛନ୍, ପାରିବା ଶପତି ଅଛି ବୋଲି ତୁଇ ହେଲୁ ଜଗତର ନାଥ।
0: ଆଚ୍ଛା
1: ଆଜ୍ଞା ଆଜ୍ଞା, କିଛି ଦିନ ପରେ ରଥଯାତ୍ରା ବି ଆରମ୍ଭ ହେଇଯିବ ଆଜ୍ଞା, ଆଗକୁ ସେ ସବୁକୁ ଦୃଷ୍ଟି ରଖି ସେ ଗୀତଟେ ଶୁଣେଇ ଦେଲେ ଆଜ୍ଞା ବଢ଼ିଆ ଲାଗବ। ଆଜ୍ଞା
0: ଉସୁର କରିବା ପାଇଁ ଚାହାନ୍ତି?
1: ଉସୁର ତ ପ୍ରଥମେ କରିବି ଦତ୍ତ ଆଜ୍ଞା ଆପଣଙ୍କୁ, ତାପରେ ପାରିପଦା ଶୁଣିଦେବା ସବୁ ଶ୍ରୋତା ମାନଙ୍କୁ ଡେଡିକେଟ କରିଦେବେ ଆଜ୍ଞା।
0: ଆଚ୍ଛା ଠିକ୍ ଅଛି, ତେବେ ସୁବଲ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ନମସ୍କାର ଆଜ୍ଞା, ନମସ୍କାର।
0: ନମସ୍କାର।

ଏଇଠି ରଖୁଛୁ ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପୁଣି ଥରେ ଶୁଣିବେ ସକାଳ 8:45। ବର୍ତ୍ତମାନ ପାଇଁ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ମାଧୁରୀ।

ଆରମ୍ଭ କରୁଛୁ ଶ୍ରୀକ୍ଷେତ୍ର ମାଥୁରୀ। ଆଜି ଏଥିରେ ରହିଛି ପୂଜାପଣ୍ଡା ସେବା ସମ୍ପର୍କରେ ଆଲୋଚନା କରିଛନ୍ତି ରାମଚନ୍ଦ୍ର ପୂଜାପଣ୍ଡା।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ପୂଜାର କ୍ରମବିଧାନ ସୁଶୃଙ୍ଖଳ, ନିୟନ୍ତ୍ରିତ ଓ ଶାସ୍ତ୍ରସମ୍ମତ। ଏଠାରେ ବୈଦିକ କର୍ମକାଣ୍ଡରୁ ଆରମ୍ଭ କରି ଶାବର ସମର୍ପଣ ବିଧାନ ପର୍ଯ୍ୟନ୍ତ ସୁନୀତି ଓ ରୀତି ପ୍ରଚଳିତ। ସେଇଥିପାଇଁ ତ ପ୍ରଭୁଙ୍କର ପୂଜାବିଧି ଖୁବ୍ ଜଟିଳ ଓ ବ୍ୟାପକ। ଗୋପାଳାର୍ଚ୍ଚନା ବିଧି, ନୀଳାଦ୍ରିନାଥ ପୂଜାବିଧି, ଦୁର୍ଗୋତ୍ସବ ଚନ୍ଦ୍ରିକା, କ୍ରମଦୀପିକା ଆଦି ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କର ପୂଜାବିଧି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

0: ଶ୍ରୀମନ୍ଦିରରେ ତିନି ଜଣ ପୂଜକ ଏକ ସମୟରେ ରତ୍ନ ସିଂହାସନରେ ସପ୍ତଧା ମୂର୍ତ୍ତିଙ୍କର ପୂଜା କରିଥାନ୍ତି। ଜଣେ ପୂଜାପଣ୍ଡା ପ୍ରଭୁ ଜଗନ୍ନାଥଙ୍କ ସହିତ ସୁଦର୍ଶନ, ଲକ୍ଷ୍ମୀ, ସରସ୍ୱତୀ ଏବଂ ନୀଳମାଧବଙ୍କର ପୂଜା କରିଥାନ୍ତି। ଆଉ ଦୁଇ ଜଣ ପୂଜାପଣ୍ଡା ବଳଭଦ୍ର, ସୁଭଦ୍ରାଙ୍କର ପୂଜା କରନ୍ତି। ଚତୁର୍ଥ ପୂଜାପଣ୍ଡା ଜଣକ ଶ୍ରୀମନ୍ଦିରରେ ପ୍ରତ୍ୟହ ସୂର୍ଯ୍ୟ ପୂଜା ତଥା ଦ୍ୱାରପାଳ ପୂଜା କରନ୍ତି। ଠାକୁରମାନଙ୍କ ପୂଜା ପଦ୍ଧତି ଏବଂ ପୂଜାପଣ୍ଡାମାନଙ୍କର ସେବା ପୂଜା ହେଉଛି ଆଜିର ଆମର ଆଲୋଚନାର ବିଷୟ। ଏ ସମ୍ପର୍କରେ ଆଲୋଚନା କରିବେ ଶ୍ରୀ ରାମଚନ୍ଦ୍ର ପୂଜାପଣ୍ଡା।
1: ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ପାଇବା ପାଇଁ ପୁରାଣ ଇତିହାସମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ ସତ୍ୟଯୁଗରେ 1600 ତପସ୍ୱୀ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ସତ୍ୟଯୁଗର ପ୍ରଭାବ ଯୋଗୁଁ 400 ତପସ୍ୱୀ ଉଦ୍ଧାର ପାଇଥିଲେ। ଅବଶିଷ୍ଟ ଯେଉଁ 1200 ବା 12000 ତପସ୍ୱୀ ରହିଥିଲେ ସେ ତ୍ରେତୟା ଯୁଗରେ ପ୍ରଭୁଙ୍କର ଅଙ୍ଗସଙ୍ଗ ଲାଭ କରି ଜାମ୍ବବ, ହନୁମାନ ଏବଂ ବାନର ସେନା ଭାବରେ ମଧ୍ୟ ଉଦ୍ଧାର ପାଇଲେ। ସେମାନଙ୍କ ମଧ୍ୟରେ ଅବଶିଷ୍ଟ ଯେଉଁ 8000 ରହିଲେ ସେ 8000 ତପସ୍ୱୀମାନଙ୍କ ମଧ୍ୟରେ 4000 ଭଗବାନଙ୍କର ଦେବକୀ, ବସୁଦେବ, ନନ୍ଦ, ଯଶୋଦା ଏବଂ ଅନ୍ୟାନ୍ୟ ଗୋପିକା ଏବଂ ଦାମ ସୁଦାମ ପ୍ରଭୃତି ସଖା ଭାବରେ ଆବିର୍ଭାବ ଭଗବାନଙ୍କ ପାଖରେ ଲୀନ ହେଲେ। ପରବର୍ତ୍ତୀ ଯୁଗରେ ଯେଉଁ 4000 ରହିଲେ କଳିଯୁଗ ପାଇଁ ସେମାନଙ୍କ ମଧ୍ୟରେ ଏହି ସେବାୟତମାନେ ପୁରାଣ ଇତିହାସ ଅନୁସାରେ ସେମାନେ ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରି ଉଦ୍ଧାର ପାଇବା ପାଇଁ ସେବକୂଳ ଭାବରେ ଜନ୍ମ ହୋଇଛନ୍ତି। ସେହି ସେବକମାନଙ୍କ ମଧ୍ୟରେ ମୁଖ୍ୟତଃ ପୂଜାପଣ୍ଡା ସେବା ହେଉଛି ଅନ୍ୟତମ। କାହିଁକି ସେବାର ଉତ୍କର୍ଷ ମଧ୍ୟରେ ଦୁଇଟି ସେବାୟତ ପ୍ରଭୁଙ୍କର ଅଙ୍ଗ ଲାଗି ସେବ ଭାବରେ ସ୍ୱୀକୃତି ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ପୂଜାପଣ୍ଡା ଏବଂ ପୁଷ୍ପାଳକ ହେଉଛନ୍ତି ପ୍ରଧାନ ସେବକ ଭାବରେ ଗଣତି ହୋଇଥାନ୍ତି। କାରଣ ଅନ୍ୟାନ୍ୟ ସମସ୍ତ ସେବା ଯଦି ସେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରହିଥାଏ କିନ୍ତୁ ଏହି ସମସ୍ତ ସେବା ଗୁଡ଼ିକ ପୂଜାପଣ୍ଡା ଏବଂ ସିଙ୍ଗାରୀଙ୍କ ସାହାଯ୍ୟ କରିବା ପାଇଁ ରହିଥାଏ।

ଅନ୍ୟାନ୍ୟ ଜଗନ୍ନାଥଙ୍କର ସେବକମାନେ ଶାଢ଼ୀ ବନ୍ଧିଲା ପରେ ବା ଅନୁମତି ପାଇଲା ପରେ ସେମାନେ ପଟ୍ଟଚିତ୍ର ମହାପାତ୍ରଙ୍କ ଅନୁମତି କ୍ରମେ

ବିବାହ କରିଥାନ୍ତି। କିନ୍ତୁ ଜଣେ ପୂଜା ପଣ୍ଡା ହେବା କଲେ ପ୍ରଥମେ ସେ ବିବାହ କରି ତାର ଗୃହସ୍ଥ ଜୀବନ ଆଗ ପ୍ରଥମେ କରିବ, ତାପରେ 1200 ବିଶିଷ୍ଟ ଗୋଟିଏ ପୂଜା ପୁସ୍ତକ ଅଛି ଜଗନ୍ନାଥଙ୍କ ପୂଜା, ତାକୁ ସେ ମୁଖସ୍ଥ କରି ସମଗ୍ର ପୂଜା ପଣ୍ଡା, ପଣ୍ଡିତ ସଭା, ମୁକ୍ତିମଣ୍ଡପ ପଣ୍ଡିତ ସଭା, ରାଜାଙ୍କ ଉପସ୍ଥିତିରେ ସେ ପରୀକ୍ଷା ଦେଇଥାଏ। ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେଲା ପରେ ସମସ୍ତ ନିଯୋଗମାନଙ୍କ ସ୍ୱୀକୃତି ଏବଂ ଭିତର୍ଚ ମହାପାତ୍ର ପଟ୍ଟଯୋଶୀ ମହାପାତ୍ରଙ୍କ ଅନୁମତି କ୍ରମେ ତାକୁ ପ୍ରଶାସନ ଶାଢ଼ୀ ବନ୍ଧିବାକୁ ବା ପୂଜା କରିବାକୁ ଅନୁମତି ଦିଅନ୍ତି। ସେହି ଅନୁମତି କ୍ରମେ ଜଣେ ପୂଜା ପଣ୍ଡା ଶାଢ଼ୀ ବନ୍ଧାନ୍ତି। ପୂର୍ବତନ 1000 ବର୍ଷ ତଳେ ଯେଉଁଭଳି ମୁନି ଋଷିମାନେ ଚଳୁଥିଲେ ସେହିଭଳି ଆଚରଣ ବ୍ୟବହାର କରିବାକୁ ପଡ଼ିଥାଏ। ମୁଣ୍ଡରେ ଗୋଖରାକୃତି ଚୁଟି ଏବଂ ବସ୍ତ୍ର, ସିଲେଇ ନଥିବା ବସ୍ତ୍ର ପ୍ରଭୃତି ପରିଧାନ କରିବାକୁ ପଡ଼େ। ଏବଂ ପୂର୍ବତନ ଯେଭଳି ଋଷିମୁନିମାନେ ସନ୍ଧ୍ୟା, ଗାୟତ୍ରୀ, ତର୍ପଣ ପ୍ରତି ପ୍ରତ୍ୟହ ନିତ୍ୟକର୍ମ ସେଗୁଡ଼ା କଲେ ଜଣେ ପୂଜା ପଣ୍ଡା ଭାବରେ ପ୍ରଭୁଙ୍କର ପୂଜା କରିବା ପାଇଁ ଯୋଗ୍ୟ ହୋଇଥାଏ।

0: ଶ୍ରୀମନ୍ଦିରରେ ପାଞ୍ଚ ଥର ଧୂପ ପୂଜା ଅନୁଷ୍ଠିତ ହୁଏ। ଏହି ପୂଜାରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣଙ୍କ ସହିତ ଅଭେଦ ଚିନ୍ତା କରାଯାଇ ଗୋପୀଜନ ବଲ୍ଲଭ ରୂପରେ ପୂଜା କରାଯାଏ। ସେ ଦଶାକ୍ଷରୀ ଅଷ୍ଟାକ୍ଷରୀ ଗୋପାଳ ମନ୍ତ୍ରରେ ପୂଜା ପାଆନ୍ତି। ବଳଦେବଙ୍କୁ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ରରେ ପୂଜା କରାଯାଏ, ତେଣୁ ସେ ବାସୁଦେବ ରୂପରେ ପୂଜା ପାଆନ୍ତି। ସୁଭଦ୍ରା ମା ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତ ହୁଅନ୍ତି, ତାଙ୍କୁ ଦେବୀ ସୂକ୍ତରେ ମଧ୍ୟ ପୂଜା କରାଯାଏ। ସୁଦର୍ଶନଙ୍କ ପୂଜା ପାଇଁ ସପ୍ତାକ୍ଷର ସୁଦର୍ଶନ ମନ୍ତ୍ର ବ୍ୟବହାର କରାଯାଏ।
1: ପ୍ରତିଦିନ ଜଗନ୍ନାଥଙ୍କ 36 ଜଣ ସେବାୟତ ନିଯୁକ୍ତି ଥାଆନ୍ତି, ତା ଭିତରେ 3 ଜଣ ପୂଜା ପଣ୍ଡା ପ୍ରଭୁଙ୍କର ପୂଜା କରିବା ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତି। ସେହି 3 ଜଣ ପୂଜା ପଣ୍ଡାମାନଙ୍କ ମଧ୍ୟରେ ଜଣେ ହୋମପାଳିଆ ଭାବରେ ଗଣିତ ହୁଅନ୍ତି। ସେ ହୋମପାଳିଆ ପ୍ରଥମେ ଆଗ ରୋଷ ହୋମ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା କରିବା ପରେ ପ୍ରଭୁଙ୍କର ବଲ୍ଲଭ ଭୋଗ କରନ୍ତି। ବଲ୍ଲଭ ପରେ ଧୂପ, ଧୂପ ପରେ ଭୋଗମଣ୍ଡପ, ତାପରେ ମଧ୍ୟାହ୍ନ ଧୂପ, ତାପରେ ପୁନଶ୍ଚ ଯଦି ଆବଶ୍ୟକ ହୁଏ ପଛ ଭଣ୍ଡ, ଏହାପରେ ଜଗନ୍ନାଥଙ୍କ ସନ୍ଧ୍ୟା ଧୂପ ଏବଂ ବଡ଼ସିଙ୍ଗାର, ଏ ପ୍ରତିଦିନର କାର୍ଯ୍ୟ ପୂଜା ପଣ୍ଡାମାନଙ୍କର ଥାଏ। ଏତଦ୍ ବ୍ୟତୀତ ଦ୍ୱାଦଶ ଯାତ୍ରା ଏବଂ ଜନ୍ମକର୍ମ ଗୁଡ଼ିକ ମଧ୍ୟ ପୂଜା ପଣ୍ଡାମାନେ କରିଥାନ୍ତି। ନୃସିଂହ ଜନ୍ମ, ବାମନ ଜନ୍ମ, ରାମ ଜନ୍ମ ଏବଂ କୃଷ୍ଣ ଜନ୍ମ, ବଳଭଦ୍ର ଜନ୍ମ, ଏ ସମସ୍ତ ଜନ୍ମକର୍ମ ଗୁଡ଼ିକ ଏବଂ ରୁକ୍ମିଣୀହରଣ ପ୍ରଭୃତି ବିବାହ କର୍ମ, ଯେତକ ପୂଜା, ମହାସ୍ନାନ ଏବଂ ଅଭିଷେକ କାର୍ଯ୍ୟ, ପ୍ରତିଷ୍ଠା ପ୍ରଭୃତି ଜଗନ୍ନାଥଙ୍କ ମନ୍ଦିରରେ ଅନେକ କାର୍ଯ୍ୟ, ଯେତେ ପୂଜା ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକ ପୂଜା ପଣ୍ଡାମାନେ କରିଥାନ୍ତି। ଏହି ଜଗନ୍ନାଥଙ୍କର ପୂଜା ଭିତରେ 3 ଷୋଡ଼ଶୋପଚାର ପୂଜା ଏବଂ 3 ପଞ୍ଚୋପଚାର ପୂଜା ପ୍ରାୟତଃ ପ୍ରତିଦିନ କରାଯାଇଥାଏ। ଗୋଟିଏ ଷୋଡ଼ଶୋପଚାର ପରେ ଗୋଟିଏ ପଞ୍ଚୋପଚାର ପୂଜା କରାଯାଏ। ଏକାଠି 3 ପଞ୍ଚୋପଚାର ପୂଜା ବା 3 ଷୋଡ଼ଶୋପଚାର ପୂଜା କରାଯାଏ।

ପ୍ରଭୁଙ୍କର ପ୍ରତିନିଧି ବା ଚଳନ୍ତି ପ୍ରତିମା ବାହାରନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଯେଉଁ ଆଜ୍ଞାମାଳ ଆବଶ୍ୟକ ପଡ଼େ ସେ ଆଜ୍ଞାମାଳ ଗୁଡ଼ିକ ପୂଜାପଣ୍ଡାମାନେ ଦେଇଥାନ୍ତି। ସେ ଯାତ୍ରା ସମୟରେ ଅଧିକା ଚନ୍ଦନ ଯାତ୍ରା ସମୟରେ ଜଗନ୍ନାଥଙ୍କ ସହିତ ଜଣେ ପୂଜାପଣ୍ଡା ବା ପ୍ରଭୁଙ୍କ ସହିତ ପୂଜାପଣ୍ଡା ଯାଇ

ବିଭିନ୍ନ ପନ୍ତି ଭୋଗ ଗୁଡ଼ିକ ସାରିଥାନ୍ତି ଏବଂ ଚନ୍ଦନ ଯାତ୍ରାରେ ମାଣ୍ଡୁଅ ଭୋଗ ଏବଂ ଖୈକରା ଭୋଗ ଏଗୁଡ଼ିକ ମଧ୍ୟ ପୂଜାପଣ୍ଡାମାନେ କରିଥାନ୍ତି। ରଥ ଉପରେ ଜଗନ୍ନାଥଙ୍କର ଯେମିତି ପୂର୍ବବତ୍ ପ୍ରତ୍ୟହ କାର୍ଯ୍ୟକ୍ରମ ହୋଇଥାଏ ମନ୍ଦିରରେ, ସେହିଭଳି ରଥରେ ମଧ୍ୟ ପ୍ରତ୍ୟହ ମହାସ୍ନାନ, ଧୂପ, ଦୀପରଧୂପ ଏବଂ ବଡ଼ସିଂହାର ଏସବୁ ମଧ୍ୟ ନୀତି ସମାହିତ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରଥମେ ପ୍ରଭୁଙ୍କର ଅବକାଶ ପ୍ରଭୃତି ନୀତି ସରିବା ପରେ ଜଗନ୍ନାଥଙ୍କର ଗୋପାଳବଲ୍ଲଭ ଏବଂ ଧୂପ ଏକତ୍ର ସମାହିତ ହୋଇଥାଏ। ଏହାପରେ ଜଗନ୍ନାଥଙ୍କର ମଙ୍ଗଳାର୍ପଣ ପୂଜା ପଣ୍ଡାମାନେ କରିଥାନ୍ତି। ସେ ମଙ୍ଗଳାର୍ପଣ ସରିଲା ପରେ ପ୍ରଭୁ ପହଣ୍ଡି ବିଜେ କରି ରଥ ଉପରକୁ ଯାଇଥାନ୍ତି।

0: ଅନ୍ୟ ମନ୍ଦିର ମାନଙ୍କରେ ସାଧାରଣତଃ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ, କିନ୍ତୁ ଶ୍ରୀମନ୍ଦିରରେ ଯେଉଁମାନଙ୍କ ପୂଜା ପଦ୍ଧତିରେ ବତ୍ରିଶ ଉପଚାର ପୂଜାବିଧି ରହିଛି। ଏହି ବତ୍ରିଶ ଉପଚାରମାନ ହେଲା ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ମଧୁପର୍କ, ପୁନରାଚମନ, ସ୍ନାନ, ବସ୍ତ୍ର, ଉପବୀତ, ଉତ୍ତରୀୟ, ଆଭରଣ, ଗନ୍ଧ, ପୁଷ୍ପ, ଆବରଣ, ଘଣ୍ଟା, ଧୂପ, ଦୀପ, ପୁଷ୍ପାଞ୍ଜଳି, ପାଦ୍ୟ, ଆଚମନ, ନୈବେଦ୍ୟ, ଅସନମ, ନିରାଜନ, ଜଳଧାରା, ତାମ୍ବୁଳ, ଦୁର୍ବା, ଅକ୍ଷତ, ବିଲୋମାର୍ଘ୍ୟ, ନମସ୍କାର, ସ୍ତୁତି, କର୍ପୂରବର୍ତ୍ତିକା ଏବଂ ନିରାଜନ। ଏହି ବତ୍ରିଶ ଉପଚାରରେ ଗୋଟିଏ ଉପଚାର ଦୁଇ ବା ତିନି ଥର ବ୍ୟବହାର କରାଗଲେ ମଧ୍ୟ ତାହା ଏକ ଉପଚାରରେ ଗଣନା କରାନଯାଇ ଯେତେଥର ବ୍ୟବହୃତ ହୁଏ ସେତେଥର ଗଣନା କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ନିକଟରେ ପାଞ୍ଚଥର ଧୂପ ପୂଜା ହୋଇଥାଏ, ଯଥା ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଧୂପ। ଗୋପାଳ ବଲ୍ଲଭ ପଞ୍ଚ ଉପଚାରରେ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଷୋଡ଼ଶ ଉପଚାରରେ, ବଡ଼ସିଂହାର ଧୂପ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ।
1: ପୂଜାପଣ୍ଡା ସେବକମାନଙ୍କ ଚାରିତ୍ରିକ ଲକ୍ଷଣ ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ଏହି ଶାସ୍ତ୍ରମାନଙ୍କରେ ପୂଜାପଣ୍ଡାମାନଙ୍କ ଲକ୍ଷଣ ସମ୍ପର୍କରେ କୁହାଯାଇଛି ଯେ ସେମାନେ ଧର୍ମଶୀଳ, ତ୍ରିକାଳ ସ୍ନାୟୀ, ପରାନ୍ନ ପରିତ୍ୟାଗୀ, ବିଦ୍ୟାବାନ, ବେଦ ବେଦାଙ୍ଗ ବେତା, ସତ୍ୟବାଦୀ, ଜିତକ୍ରୋଧୀ, ନୀତିଜ୍ଞ ତଥା ଗୋପାଳ, ଭୁବନେଶ୍ୱରୀ, ନାରାୟଣ, ଜଗନ୍ନାଥ, ସୁଦର୍ଶନ, ବଳଦେବ, ମହାଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, ନୃସିଂହ, ରବି, ଗଣେଶ, ହନୁମାନଙ୍କର ମନ୍ତ୍ରକୁଶଳୀ। ସେମାନଙ୍କର ଏହି ନିରଭିମାନ ତପସିଦ୍ଧ ପ୍ରଭୁ ସେବା ଓ ପୂଜା ମଧ୍ୟରେ ଅନାବିଳ ପ୍ରେମ ଓ ହାର୍ଦ୍ଦିକ ଅନୁରକ୍ତି ପ୍ରକାଶିତ ହୋଇଥାଏ। ଏହି ହେଉଛି ମହାପ୍ରଭୁଙ୍କ ପୂଜାପଣ୍ଡା ସେବାର ବିଶେଷ ଲକ୍ଷଣ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ପୂଜାପଣ୍ଡା ସେବା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ରାମଚନ୍ଦ୍ର ପୂଜାପଣ୍ଡା। ପ୍ରଯୋଜନା ଗୋଲୁକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: କାର୍ଯ୍ୟକ୍ରମ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ ସକାଳ 8:45। ଏଥର ଶୁଣନ୍ତୁ ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ, ଉପସ୍ଥାପନା ଅଶୋକ କୁମାର ଦତ୍ତ।
2: ବନ୍ଧୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛୁ ହ୍ୟାଲୋ ବାରିପଦା କାର୍ଯ୍ୟ।

0: କାର୍ଯ୍ୟକ୍ରମ ପରିସରକୁ। ହ୍ୟାଲୋ
1: ହ୍ୟାଲୋ ସାର୍ ନମସ୍କାର।
0: ନମସ୍କାର
1: ସାର୍, ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି।
0: ହଁ ପଙ୍କଜ ଭାଇ, ଆପଣ କେମିତି ଅଛନ୍ତି କୁହନ୍ତୁ।
1: ସାର୍ ମୁଁ ଭଲ ଅଛି, ବର୍ତ୍ତମାନ ତ ପାଗ ବି ବଢିଆ ଅଛି, ବର୍ଷା ପଡୁଛି ଜୋରରେ ହଉଥିଲା, ଏବେ ଟିକେ ବର୍ଷା ଚାଲିଛି ଆଉ।
0: ଆଚ୍ଛା, ବର୍ଷା ବାହାରେ ହଉଛି ଯେତେବେଳେ ଥଣ୍ଡା ଲାଗୁଥିବ, ସେ ଥଣ୍ଡାଟା ଘର ଭିତରେ ଲାଗୁଛି ନା ନାହିଁ?
1: ଘର ଭିତରେ ସାର୍ ଫ୍ୟାନ୍ ଟିକେ ସ୍ଲୋରେ ଲଗେଇକି ଏଇଠି ଅଛି ଆଉ, ତାର ପ୍ରଭାବ ମାନେ ସେତେ ନାହିଁ, 50% ଅଛି, କିନ୍ତୁ ବାହାରେ ପୁରା 100%।
0: କୁହନ୍ତୁ ତେବେ ପଙ୍କଜ ଭାଇ, କଣ ଶୁଣେଇବା ଆପଣଙ୍କୁ ହେଲା ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ଗୋଟେ ପୁରୁଣା ଓଡିଆ ଗୀତ ଦେଇ ଦିଅନ୍ତୁ, ବର୍ଷା ମେଘ ମୁଁ ଭାସି ଯାଏ ଦୂରେ,
0: ଅଭିମାନ ଚଳଚ୍ଚିତ୍ରର।
1: ଆଉ ଏଇଟା ଡେଡିକେଟ କରିଦେବେ ସ୍ୱର୍ଣ୍ଣପ୍ରଭା, ଦିପ୍ରସନ୍ନ ସବର, ନାଗୁ ପାତ୍ର, ତାପରେ ପୁରୀନାଥ ମହନ୍ତ, ତାପରେ କଳାହାଣ୍ଡିରୁ ଶ୍ୟାମା ସାଗର ସାହୁ ଆଉ ସୁବଳ ସାହୁ, ଏ ସମସ୍ତଙ୍କୁ ଡେଡିକେଟ କରିଦେବେ।
0: ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ ପଙ୍କଜ ଭାଇ, ଧନ୍ୟବାଦ।
1: ଧନ୍ୟବାଦ ସାର୍, ରହିଲି, ନମସ୍କାର।
0: ନମସ୍କାର।

0: ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର। ଆପଣ କିଏ କହୁଛନ୍ତି, ପରିଚୟ ଦିଅନ୍ତୁ ଆପଣଙ୍କର।
1: ମୁଁ ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଥଡ଼ କଟକରୁ କହୁଥିଲି।
0: ଆଚ୍ଛା ନରେନ୍ଦ୍ର ଭାଇ, ଆପଣଙ୍କ ଅଞ୍ଚଳରେ ବର୍ଷା ଠିକ ଭାବରେ ହେଉଛି ନା ନାହିଁ, କ'ଣ
1: ହଁ, ବର୍ଷା ହଉ ଚାଲିଛି, ଲୋକ ଥଣ୍ଡା ପଡ଼ିଗଲାଣି। ଆଗରୁ ଯୋଉ ଗରମ ହଉଥିଲା, ଗରମ ଆଉ ନାହିଁ।
0: ଆପଣଙ୍କର ଗାଁରେ ରଥ ହୁଏ ତ?
1: ରଥ ହୁଏ ଆମର ଆଠଗଡ଼, ଗୋଟେ ପାଖ ହେଲେ 20 କିଲୋମିଟର ହେଲେ ଢେଙ୍କାନାଳ।
0: ଆପଣ ରଥରେ କେବେ ଭାଗ ନେଇଛନ୍ତି ଯେମିତିକି?
1: ହଁ, ରଥଯାତ୍ରା ଆଉ ଦେଖିବୁ ତ, ରଥ ଭିଡ଼ିବି। ଆଉ ଏବେ ତ
0: ରଥ
1: ଗାଁ
0: ଦୌଡ଼ି,
1: ପାଖାପାଖି ଗୁରି ହେଇଗଲାଣି, ସବୁ ରଥ ହେଇଗଲାଣି।
0: ରଥ ଦୌଡ଼ି ଯେତେବେଳେ ଭିଡ଼ିକି ଆପଣ ଚାଲିଥିବେ ଗହଳି ଭିତରେ, ସମସ୍ତେ ଏକାକାର ହୋଇଯାନ୍ତି ନାଇଁ?

0: ହାଏ
1: ସେ ଭିଡ଼ରେ ଆପଣ କେବେ ରଥ ଦୌଡ଼ି ଧରିକି ବଳ ପ୍ରୟୋଗ କରିକି ଟାଣିବାର ଆପଣ ମନେ ଅଛି?
0: କାଳେ ତ ସମସ୍ତେ ଭିଡ଼ିଲା ବେଳକୁ ଉପରେ ପଡ଼ିଯାଆନ୍ତି,
1: ମାନେ ପ୍ରକୃତରେ
0: ଭିଡ଼ନ୍ତି
1: କିଏ ଟାଣୁଥାଏ ମଣିଷ?
0: ସମସ୍ତେ
1: ସମସ୍ତେ ତ
0: ଭିଡ଼ନ୍ତି,
1: ସେମିତି
0: କାହା କିଏ
1: ଭିଡ଼ାଭିଡ଼ି ହେଇକି
0: ଇଏ କରେ
1: ଚାଲିଥାନ୍ତି, ରଥ ଦୌଡ଼ି ଧରିକି ରଥକୁ ଟାଣେ କିଏ? ସେଇଟା ବି ବୁଝିବା ବହୁତ କାଠିକର ପାଠ ନାଇଁ କି? ଆଚ୍ଛା, କୁହନ୍ତୁ ତେବେ ନରେନ୍ଦ୍ର ଭାଇ ଆକାଶବାଣୀ ବାରିପଦାକୁ ଫୋନ କରିଛନ୍ତି, କୁହନ୍ତୁ କ'ଣ ଶୁଣେଇବା ଆପଣଙ୍କୁ? ହେଲୋ,
0: ଆଜି ଭକ୍ତ ଶାଲବେଗର ଜଗବନ୍ଧୁ ହିଁ ଗୋସ୍ୱାଇଁ ଭିକାରି ବଳ ଗାଇଛନ୍ତି,
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
0: ଆପଣଙ୍କୁ, ଆପଣଙ୍କ କେନ୍ଦ୍ର ଷ୍ଟାଫ ଅଛନ୍ତି ସମସ୍ତଙ୍କୁ, ଆଉ ଆମର ବୃନ୍ଦାବନ ରାଉଳ, ଲାବଣ୍ୟ ବେହେରା, କେ ନାରାୟଣ ପାତ୍ର, ଇନ୍ଦ୍ରମଣି ବିନ୍ଧାଣି, ଆଉ ଯେତେ ସବୁ ଶୁଣୁଛନ୍ତି ସମସ୍ତଙ୍କୁ।
1: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ।

0: ଆକାଶବାଣୀ ବାରିପଦାରୁ କହୁଛି।
1: ଆଜ୍ଞା ଆଜ୍ଞା ନମସ୍କାର ଭାଇ।
0: ନମସ୍କାର,
1: ମୁଁ ସନତ କୁମାର ମିଶ୍ର କହୁଛି।
0: ଆଚ୍ଛା ସନତ ଭାଇ,
1: ଜଳସର।
0: ହଁ ସନତ କୁମାର ମିଶ୍ର।
1: ଆଜ୍ଞା ଆଜ୍ଞା, ଆପଣ ଭଲ ଅଛନ୍ତି?
0: ହଁ ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ଭଲ ଅଛି ଆଜ୍ଞା।
0: ଏବେ କେମିତି ଆପଣଙ୍କ ଅଞ୍ଚଳରେ ବର୍ଷା ତ ଯେହେତୁ ଠିକ ଭାବରେ ହଉନି,
1: ବର୍ଷା ହଉନି, ଗରମ ପ୍ରଚୁର,
0: ପୁଣି ସୁବର୍ଣ୍ଣରେଖାରେ ପାଣି ବି ନଥିବ।
1: ନା ନା ନା, ପାଣି ବି ସେତେ ନାହିଁ।
0: ପାଣି ଯେହେତୁ ନାହିଁ, ଚାଷବାସ କରିବା ପାଇଁ ଚାଷୀମାନେ ମଧ୍ୟ ଅସୁବିଧାରେ ପଡୁଥିବେ ନିଶ୍ଚିତ ଭାବରେ।
1: ବହୁତ ବହୁତ ଅସୁବିଧା ଆଜ୍ଞା, ପାଣିର ପ୍ରଶ୍ନ ହିଁ ଉଠୁନି ବୁଝିଲେ। ଆଉ ଯେ ଘଡ଼ଘଡ଼ି ଯେ ମାରୁଛି, ବର୍ଷା ହେଲା ମାନେ କେତେ ଘଡ଼ଘଡ଼ି ତ ଆସେ।
0: ଯେହେତୁ ଗରମର ପରିମାଣ ଟିକେ ଅଧିକା ରହୁଛି ନା, ତେଣୁ ଇମ୍ବାଲାନ୍ସ ରହୁଛି ଆମର ପରିବେଶ, ସେଥିପାଇଁ ଯେମିତିକି ସବୁଦିନ ବୈଶାଖ ମାସ।
1: ହଁ ସବୁଦିନ ବୈଶାଖ ମାସ ରହୁଛି,
0: ସବୁଦିନ ମାନେ କାଳ ବୈଶାଖୀ,
1: କାଳ ବୈଶାଖୀ
0: ଗରମ ରହିବ ମାନେ ତ ତାର ଝଡ଼ ତ ନିଶ୍ଚିତ ଭାବରେ।

0: ବର୍ଷା ଆପଣ ପାଇବେ ମାନେ ଝଡ଼ ସହିବା ପାଇଁ ପଡିବ, ଝଡ଼ ଝଡ଼ର ଦାଉ।
1: ସେଇଟା ତ ଠିକ କହିଲେ।
0: ଆପଣ ଯେଉଁ ପିଲାମାନଙ୍କୁ ପଢ଼ାନ୍ତି ସେଥିରେ ଆପଣ କେମିତି, ଆପଣଙ୍କୁ କୋଉ ବିଷୟଟା ବହୁତ ଆନନ୍ଦ ଦିଏ? ଆପଣ
1: ସେଇ ଯେ ପଢା କଥା କହିଲେ ନା, ଏବେ ତ ସବୁ ତାଙ୍କର କୋର୍ସ ସବୁ ଚେଞ୍ଜ ହେଇଛି, ସବୁ ବହୁତ ଟିକେ ଡିଫିକଲ୍ଟ ବି ହଉଛି ବର୍ତ୍ତମାନ, ବୁଝିଲେ ନା? ବିଶେଷରେ ମେନ୍ ମେନ୍ ସବଜେକ୍ଟ ଗୁଡାକ ଟିକେ ଡିଫିକଲ୍ଟ ହେଉଛି, ଏଇଟାକୁ ଟିକେ ଫଲୋ କରିବାକୁ ପଡୁଛି।
0: ସନତ ଭାଇ, ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ କଣ ଶୁଣିବା ଏଥର?
1: ମୋର ତ ସେଇ ପୁରୁଣା ଗୀତ, ସଂଯୋଗ ଭାଇର, କିଶୋର କୁମାର ଗୀତ,
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଉତ୍ସର୍ଗ ଭାଇ ଆପଣଙ୍କର ଷ୍ଟୁଡିଓର ସମସ୍ତଙ୍କୁ, ଆମ ପରିବାରର ସମସ୍ତଙ୍କୁ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଭାଇ ଯେ, ବହୁତ ବହୁତ ଧନ୍ୟବାଦ। ନମସ୍କାର ଆଜ୍ଞା।

0: ଏଇଠି ଶେଷ କରୁଛୁ ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 0679225-4105। ଆପଣମାନଙ୍କ ଅପେକ୍ଷାରେ ରହୁଛି ଶ୍ରୋତାବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବାରିପଦା, ହ୍ୟାଲୋ।

0: ହରିମୋହନ। କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ନାରୀ ମହଲ।

ଦିନକୁ ଦିନ ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି, ଆଉ ଆମ ଦେଶ କଥା ନ କହିଲେ ହିଁ ଭଲ। ଆପଣମାନେ ସମସ୍ତେ ଜାଣନ୍ତି ଯେ ପୃଥିବୀର ଦ୍ୱିତୀୟ ବୃହତ ଜନସଂଖ୍ୟାର ଦେଶ ହେଉଛି ଆମ ଦେଶ। ତେବେ ଏହି ଜନ ବିସ୍ଫୋରଣ ଯୋଗୁଁ ବେକାରୀ, ଦାରିଦ୍ର୍ୟ, କ୍ଷୁଧା, ବାସୋପଯୋଗୀ ସ୍ଥାନ, ଏମିତି ଅନେକ ସମସ୍ୟା ସେହି ଅନୁପାତରେ ବଢ଼ି ଚାଲିଛି। କୋଉଠି ସ୍ୱାସ୍ଥ୍ୟ ସେବାର ସୁବିଧା ନାହିଁ, ତ କୋଉଠି ପାନୀୟ ଜଳର ଘୋର ଅଭାବ ଦେଖାଯାଉଛି, ପୁଣି କୋଉଠି ଶିଶୁ ପୁଷ୍ଟିହୀନତାର ଶିକାର ହେଉଛି, ଆଉ ଆମର ଆର୍ଥିକ ମାନଦଣ୍ଡ ବି ଦୋହଲି ଯାଉଛି। ତେବେ ଗୋଟିଏ ମାନସିକତାରେ ଏବେ ବି ପରିବର୍ତ୍ତନ ଆସିନି, ସେଇଟି ହେଉଛି ପୁଅ ଝିଅ ଭିତରେ ଥିବା ପ୍ରଭେଦ। ଭାବନ୍ତୁ ତ ଭଉଣୀ, ଯଦି କେବଳ ଆମେ ସମସ୍ତେ ପୁଅଟିଏ ଚାହିଁବା, ତେବେ ଆମର ଏଇ ପରିବାର ବା ବଂଶ ଆଗକୁ ବଢ଼ିବ କେମିତି? ଏଇ ଝିଅ ପୁଅର ପ୍ରଭେଦ ପାଇଁ ପୁଅଟିଏ ପାଇଁ ଝିଅ ମିଳୁନାହିଁ। ହଁ, ଏକଥା ବି ସତ ଯେ ପୁଅ ହେଉ କି ଝିଅ ହେଉ, ପରିବାରଟିଏ ଛୋଟ ହେଲେ ସିନା ସେମାନେ

ନିଜର ସନ୍ତାନଟିକୁ ସୁନ୍ଦର ଭାବରେ ପ୍ରତିପାଳନ କରିପାରିବେ ତାକୁ ସଠିକ୍ ଶିକ୍ଷା ଦୀକ୍ଷା ସ୍ୱାସ୍ଥ୍ୟସେବା ପୁଷ୍ଟିକର ଖାଦ୍ୟ ଯୋଗାଇ ପାରିବେ। ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। ଜନସଂଖ୍ୟା ବୃଦ୍ଧି ପାଇଁ ହେଉଥିବା ସମସ୍ୟା ଯେମିତି ଲିଙ୍ଗଭେଦ ପରିବାର ନିୟୋଜନ ଦାରିଦ୍ର୍ୟ ମାନସିକ ସ୍ୱାସ୍ଥ୍ୟ ଏବଂ ମାନବ ଅଧିକାର ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତୁ ଏହି ଅବସରରେ ଶୁଣିବା ସଙ୍ଗୀତ ରୂପକ ମାଳତୀ ଦେଇଛି ଚିଠି। ରଚନା ତରୁଣକାନ୍ତି ରାଉତ ପ୍ରଯୋଜନା ଲଳିତେନ୍ଦୁ କାନୁନଗୋ।

ମୁଁ କଣ କଲି, ନମରି କାହିଁକି ରହିଲି, ଅଳ୍ପ ବୟସର ଝିଅଟାକୁ କାହିଁକି ବାହା ଦେଲି, ଭାରିଜା ବୁଦ୍ଧିରେ ପଡ଼ି ଝିଅଟାକୁ ପାଠ ନ ପଢ଼ାଇ ବଡ଼ ଭୁଲ କଲି, ଯେଉଁ ଡାଳରେ ବସିଲି ସେଇ ଡାଳଟାକୁ ଆଣିଦେଲି। ହା ମୁଁ କଣ।

ସଙ୍ଗୀତ ରୂପକ ମାଳତୀ ଦେଇଛି ଚିଠି। ରଚନା କରିଥିଲେ ତରୁଣକାନ୍ତି ରାଉତ, ପ୍ରଯୋଜନାରେ ଥିଲେ ଲଳିତେନ୍ଦୁ କାନୁନ୍ଙ୍କ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱନାଥ ମିଶ୍ର, ଏଥିରେ ଅଂଶଗ୍ରହଣ କରିଥିଲେ କରୁଣାକର ସେଠୀ, ଶୈଳଭାମା ମହାପାତ୍ର, ପଦ୍ମାବତୀ ଦ୍ୱିବେଦୀ, ଶରତ କୁମାର ନାୟକ, ମାନସୀ ରେଣୀ ପାତ୍ର, ଶୁଭ୍ରା ପ୍ରିୟଦର୍ଶିନୀ, ଶିଉଳି ଘୋଷ ଏବଂ ଦୀପକ କୁମାର କର। ଭଉଣୀ,

ଭାରତୀୟ ପରମ୍ପରାରେ ପିତାମାତାଙ୍କୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ଏହା ମଧ୍ୟ ଗ୍ରହଣ କରାଯାଇଛି ଯେ ସେମାନଙ୍କର ବୃଦ୍ଧାବସ୍ଥାରେ ସନ୍ତାନ ସନ୍ତତି ସେମାନଙ୍କର ଯତ୍ନ ନେବେ। କିନ୍ତୁ ଆଜିର ସମୟରେ ପରିସ୍ଥିତି ପାଇଁ ହେଉ ଅବା ମାନସିକତା ପାଇଁ ଅନେକ ନିଜର ବୟସ୍କ ପିତାମାତାଙ୍କୁ ଅବହେଳା କରୁଛନ୍ତି। ଅନେକ ସ୍ଥାନରେ ସେମାନେ ନିଜର ସନ୍ତାନମାନଙ୍କ ଦ୍ୱାରା ନିର୍ଯାତିତ ହେବାର ନଜରକୁ ମଧ୍ୟ ଆସୁଛି। ଯଦିଓ ବର୍ତ୍ତମାନ ସେମାନଙ୍କର ଅଧିକାର ଏବଂ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରାଯାଇଛି, ତଥାପି ଆମେ ଯତ୍ପର ନାସ୍ତି ସେମାନଙ୍କୁ ଶ୍ରଦ୍ଧା ସମ୍ମାନ କରିବା ସହ ସେମାନଙ୍କର ଯତ୍ନ ନେବା ଆବଶ୍ୟକ।

ଭଉଣୀ, ଜୀବନର ସୁଖ ଶାନ୍ତି ସନ୍ତୋଷରେ ରହିବା ପାଇଁ ଆମେ ଅନବରତ ଚେଷ୍ଟା କରୁଛୁ, କିନ୍ତୁ ଏସବୁ ନିର୍ଭର କରୁଛି ଆମର ମାନସିକ ଓ ଶାରୀରିକ ସୁସ୍ଥତା ଉପରେ। ତେବେ ଏହି ଶାରୀରିକ ମାନସିକ ସୁସ୍ଥତା ପାଇଁ ବ୍ୟାୟାମ, ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ତଥା ଶୃଙ୍ଖଳିତ ଜୀବନଚର୍ଯ୍ୟା ଯେତିକି ଗୁରୁତ୍ୱପୂର୍ଣ୍ଣ, ଆମ ଚାରିପାଖର ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆମେ ଯେତେ ସଚେତନ ସତର୍କ ରହିଲେ ବି ଯଦି ଆମର ପରିବେଶ ପ୍ରଦୂଷିତ ହେଉଥାଏ, ତେବେ ତାର ପ୍ରଭାବ ଆମର ଶରୀର ଉପରେ ନିଶ୍ଚୟ ପଡ଼ିବ। ପରିବେଶ ସ୍ୱଚ୍ଛ ରହିଲେ ହିଁ ଆମେ ସୁସ୍ଥ ନିରୋଗ ଜୀବନଯାପନ କରିପାରିବା।

ତେବେ ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆଉ ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 753001। ତାହେଲେ ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ଏଇଠି ରହୁଛି ମୁଁ ନିର୍ମାଲ୍ୟ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣା ପତ୍ର, ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି, କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ, ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2,954କୁ ବୃଦ୍ଧି, ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଇଣ୍ଡୋନେସିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଗତି ପ୍ରଦାନ କରିବ ଏବଂ ସହଯୋଗର ନୂତନ ମାର୍ଗ ଉନ୍କକ୍ତ କରିବ। ଆଜି ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ନୂତନ କ୍ଷେତ୍ର ଖୋଲିବା ସହ ଦୁଇ ବୃହତ୍ ଦେଶ ମଧ୍ୟରେ ସମ୍ପର୍କର ନିବିଡ଼ତା ତଥା ଅର୍ଥନୈତିକ ସହଭାଗିତା ପରିଲକ୍ଷିତ ହେବ। ବ୍ୟାପକ ରଣନୈତିକ ସହଭାଗିତା ଉପରେ ଆଲୋକପାତ କରି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ସହଭାଗିତାର ପ୍ରମୁଖ କ୍ଷେତ୍ର ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ଅନ୍ୟତମ, ଏତଦ୍ବ୍ୟତୀତ ସମ୍ପର୍କରେ ଅଧିକ ଅର୍ଥନୈତିକ ବିଷୟବସ୍ତୁ ମଧ୍ୟ ରହିଛି। ସେ କହିଛନ୍ତି, ବାଣିଜ୍ୟ କାରବାର $30 ବିଲିୟନ୍ ଅଧିକ ରହିଥିବା ବେଳେ ଏଥିରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ଭାରତରୁ ଇଣ୍ଡୋନେସିଆକୁ ନୁହେଁ, ବରଂ ଇଣ୍ଡୋନେସିଆରୁ ଭାରତକୁ ମଧ୍ୟ ଅଧିକ ପୁଞ୍ଜିନିବେଶ ପାଇଁ ଆମେ ଆଶାବାଦୀ ଅଛୁ। ସାମୁଦ୍ରିକ ପଡ଼ୋଶୀ ହୋଇଥିବାରୁ ଆମେ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିଭିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମଜବୁତ କରିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ହେଉଛନ୍ତି ଏହି କ୍ଷେତ୍ରର ଦୁଇ ପ୍ରମୁଖ ଶକ୍ତି। ଉଭୟ ଦେଶ ମଧ୍ୟରେ ଅଧିକ ସହଯୋଗ, ସାମୁଦ୍ରିକ ଯୋଗାଯୋଗ ମାର୍ଗଗୁଡ଼ିକୁ ମୁକ୍ତ ରଖିବା ସୁନିଶ୍ଚିତ କରିବା, ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ମଲାକା ପ୍ରଣାଳୀ ଦେଇ ବିଶ୍ୱ ବାଣିଜ୍ୟର ଏକ ବଡ଼ ଭାଗ ପରିବହନ ହୋଇଥାଏ ଏବଂ ମଲାକା ପ୍ରଣାଳୀ ଯେପରି ମୁକ୍ତ ରହେ ଏବଂ ହର୍ମୁଜ ପ୍ରଣାଳୀ ଭଳି ପରିସ୍ଥିତିର ସମ୍ମୁଖୀନ ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଇଣ୍ଡୋନେସିଆକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି ଗ୍ରାମୀଣ ଭିଭିଜି ରାମଜୀ ଆକ୍ଟ 2025 ଚଳିତ ମାସ 1 ତାରିଖରୁ ସଫଳତାର ସହ ଲାଗୁ ହୋଇଥିବାରୁ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସନ୍ତୋଷ ବ୍ୟକ୍ତ କରିଛନ୍ତି।

0: କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ଚୌହାନ ଆଜି ଏହି ଅଭିଯାନ ଅଧୀନରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତିରେ 25,000 କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି।
1: ଏକ ସାଲ ଦୋ ସାଲ ନାଇଁ ଏକ ଦିନ ମେ ପହଲେ ଦିନ ହିଁ ବିକଶିତ ଭାରତ ଜି ରାମ ଜି ଯୋଜନା ଏକ ସାଥ ପୁରେ ଦେଶ ମେ ଲାଗୁ ହୋ ଗଈ। 5 ସାଲ ମେ 7.5 ଲକ୍ଷ କରୋଡ଼ ସେ ଜ୍ୟାଦା କି ରାଶି 2,86,000 ପଞ୍ଚାୟତ ମେ ଠିକ ସେ ଲଗ ଗଈ ତୋ ଗାଁ ସମ୍ପୂର୍ଣ୍ଣ ବିକଶିତ ହୋ ଯାଇଙ୍ଗେ ସମୃଦ୍ଧ ଓ ବିକଶିତ ଗାଁ କା ନିର୍ମାଣ ହୋ ଯାଏଗା। ଆପଣ ମଜଦୁର ଭାଇ ବହନୋ କେ ଲିଏ ଏକ ବେହତର ଯୋଜନା ଦେନା ଚାହତେ ଥେ ମୋଦୀ ଜୀ ନେ ଯୋ ମାର୍ଗଦର୍ଶନ ହମ ସବ କା କିଆ ୟେ ଉନ୍ହୀ କି ସଂକଳ୍ପବଦ୍ଧତା କା ପ୍ରତୀକ ହେ।
0: ବିକଶିତ ଭାରତର ସଂକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଆକ୍ଟ ଅଧୀନରେ ଆସନ୍ତା 5 ବର୍ଷ ମଧ୍ୟରେ 2.86 ଲକ୍ଷ ପଞ୍ଚାୟତରେ 7.5 ଲକ୍ଷ କୋଟିରୁ ଅଧିକ ଟଙ୍କା

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରକାଶ ପାଇଲା ଚିଠା ଭୋଟର ତାଲିକା। ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ପ୍ରକ୍ରିୟାରେ 20 ଲକ୍ଷ 14 ହଜାର ଭୋଟରଙ୍କୁ ବାଦ୍ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,34 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,00,000

0: 19,176 ଜଣ ପୁରୁଷ ଭୋଟର ଓ 1,53,65,083 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତି, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: ଏ ତାଲିକା ଅନୁଯାୟୀ ମୋ ପାଖରେ ଥିଲେ 3,33,00,000 ଭୋଟର୍ସ ଥିଲେ। ବର୍ତ୍ତମାନ ଏ ଡ୍ରାଫ୍ଟ ରୋଡ଼ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଟା 158,000। ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ନ କରିନାହାନ୍ତି। ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଡ଼ରୁ କାଟିଯାଇଛି।
0: ଆଜିଠାରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ ମାସ 4 ସେପ୍ଟେମ୍ବର ମାସ 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ସରକାର 10 ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 5 ନିର୍ବାଚନ ମଣ୍ଡଳୀରେ 377 ଭୋଟ୍ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି, ଫଳରେ ମୋଟ ଭୋଟ୍ କେନ୍ଦ୍ର ସଂଖ୍ୟା 1,703 ହୋଇଛି। ସୂଚନା ଅନୁଯାୟୀ ମୋଟ ଭୋଟରଙ୍କ ସଂଖ୍ୟା 12,84,618 ନିର୍ଦ୍ଧାରିତ ହୋଇଛି। ବୌଦ୍ଧ ଓ କଣ୍ଟାମଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ତାଲିକା ପ୍ରକାଶ କରାଯାଇଛି। ଜିଲ୍ଲାରେ 3,41,026 ଜଣ ଭୋଟର ରହିଥିବା ବେଳେ ଆଜି ଚିଠା ତାଲିକାରେ 3,23,394 ଜଣ ଭୋଟର ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ଚିଠା ତାଲିକା ପ୍ରକାଶ କରି କହିଛନ୍ତି, ଜିଲ୍ଲାରେ ପୂର୍ବରୁ 1,449 ମତଦାନ କେନ୍ଦ୍ର ରହିଥିବା ବେଳେ ଏସ୍ଆଇଆର୍ ପରେ ଏହା ବୃଦ୍ଧି ପାଇ 1,647 ପହଞ୍ଚିଛି। ଜିଲ୍ଲାରେ ପୂର୍ବରୁ 12,51,135 ଜଣ ଭୋଟର ରହିଥିବା ବେଳେ ବର୍ତ୍ତମାନ 11,90,895 ଜଣ ଭୋଟର ରହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ସ୍ୱରୂପ ରାଜ୍ୟଗୁଡ଼ିକ ପାଇଁ 25,000 କୋଟି ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ଆଜି ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ଚୌହାନ ଚଳିତ ମାସ 1 ସଫଳ ଭାବେ ଲାଗୁ ହୋଇଥିବା ଭିବିଜି ରାମଜୀ ଯୋଜନା ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ମନରେଗା ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ 3 ଅଧିକ ସମୟ ଲାଗିଥିବା ବେଳେ ଏହି ଯୋଜନା ଗୋଟିଏ ଦିନରେ ସାରା ଦେଶରେ ଲାଗୁ କରାଯାଇଛି।
2: मनरेगा को पूरे देश में लागू करने में 3 लगे थे, लेकिन मुझे आप सब पर गर्व है, 1-2 नहीं, पहले दिन ही विकसित भारत जी राम जी योजना एक साथ पूरे देश में लागू हो गई। 100 नहीं, अब 125 दिन रोजगार, 5 में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा।
0: ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ଆସନ୍ତା 5 ଭିବିଜି ରାମଜୀ ଯୋଜନାରେ 2,86,000 ପଞ୍ଚାୟତରେ 7,50,000 କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଯୋଜନାର ପ୍ରାରମ୍ଭିକ ସ୍ଥିତି ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଯୋଜନା ଲାଗୁ ହେବାର ପ୍ରଥମ ସପ୍ତାହରୁ ଦେଶର ଅନେକଗୁଡ଼ିଏ ପଞ୍ଚାୟତରେ ଗ୍ରାମୀଣ ଶ୍ରମିକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇଛି। ଏହି ଯୋଜନା ଅଧୀନରେ ଦୈନିକ ମଜୁରୀ 10% ବୃଦ୍ଧି ପାଇଥିବା ବେଳେ କୌଣସି ରାଜ୍ୟରେ ଦୈନିକ ମଜୁରୀ ହାର 300 କମ୍ ରହିନାହିଁ। ଭିବିଜି ରାମଜୀ ଯୋଜନାରେ ପାଣ୍ଠିର ଅଭାବ ହେବ ନାହିଁ ଏବଂ ସରକାର ସ୍ୱଚ୍ଛତାର ସହ ଏହି ଯୋଜନା କାର୍ଯ୍ୟକାରିତା ନେଇ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 ପରୀକ୍ଷା କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବା ପରେ ଜ୍ୱରରୁ ସାମାନ୍ୟ ଉପଶମ ମିଳିଛି। ଦେବସ୍ନାନ ପୂର୍ଣ୍ଣମୀରେ 108 ଘରା ସୁବାସିତ ଜଳରେ ସ୍ନାନ କରି ଚତୁର୍ଦ୍ଧା ବିଗ୍ରହ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଘରେ ଆଜିକୁ 6 ଦିନ ହେବ ଦୈତାପତି ଓ ପତି ମହାପାତ୍ରମାନେ ଗୁପ୍ତ ସେବା କରୁଛନ୍ତି। ଆଜି ସୁଦୁସୁଆରଙ୍କ ଘରୁ ଆସିଥିବା ଓଷ ମହାପ୍ରଭୁଙ୍କୁ ଲାଗି କରାଯିବ। ମଧ୍ୟାହ୍ନ ଧୂପନୀତି ସରିବା ପରେ ବେହରଣ ଦ୍ୱାର ଦେଇ ଦୈତାପତି ପ୍ରବେଶ କରି ଓଷ ଲାଗି କରୁଛନ୍ତି।

0: ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶକ୍ରମେ ଆୟୁର୍ବେଦ ପଦ୍ଧତିରେ ଶ୍ରୀଜୀଉଙ୍କ ଚିକିତ୍ସା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦେବଗଡ଼ ବନଖଣ୍ଡ ପକ୍ଷରୁ 77ତମ ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସବୁଜ ପରିବେଶ ସୃଷ୍ଟି ପାଇଁ ଚାରା ରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଦେବଗଡ଼ ବନଖଣ୍ଡ ଅଧିକାରୀ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାର ସମସ୍ତ ଧାନମଣ୍ଡିରେ ଚାଷୀଙ୍କଠାରୁ 100% ଧାନ କ୍ରୟ ହୋଇଥିବା ଜଣାପଡ଼ିଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ରବିଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଢୋଲକିଆ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସମସ୍ୟା ଦେଖାଦେଇଥିଲେ ମଧ୍ୟ ସେଗୁଡ଼ିକର ସଫଳ ସମାଧାନ ହେବା ସହ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇ ଦେୟ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲାରେ 9,78,000 କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 9,64,000 କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗ 50 କିଲୋମିଟର ଦୂରରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ 60 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 25ଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରିଆପଡ଼ାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଆକାଶବାଣୀକୁ କହିଛନ୍ତି,
1: ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କଟକ ଏବଂ ନବରଙ୍ଗପୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବର୍ଷା ରହିବ, ବର୍ଷା ସହିତ ପବନର ବେଗ ରହିବ 45-55 କିଲୋମିଟର/ଘଣ୍ଟା। ପୋର୍ଟ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି, ସିଗ୍ନାଲ ପୋଷ୍ଟ କରାଯାଇଛି।
0: ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଖାଲୁଆ ସ୍ଥାନରେ ବର୍ଷାପାଣି ଜମି ରହିଛି। କେତେକ ସ୍ଥାନରେ ସଡ଼କ ଉପରେ 2-3 ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକାଶ ପାଇଲା ଚିଠା ଭୋଟର ତାଲିକା, ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ୍ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। ଆସନ୍ତା 24 ଘଣ୍ଟା ମଧ୍ୟରେ 5ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ଜୁଆଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ ଆକାଶବାଣୀ।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। ଆଜି ସନ୍ଧ୍ୟାର ଏହି ଭକ୍ତି ଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ଶ୍ରୀଚରଣ। ଶିଳ୍ପୀ ଗାଇଛନ୍ତି ନରେନ୍ଦ୍ର ବେହେରାଙ୍କ ରଚନାରୁ।

ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମର ଶେଷ ଶିଳ୍ପୀ କୁମାର ବାପି ଶିଳ୍ପୀ ଗାଇଛନ୍ତି ନରେନ୍ଦ୍ର ବେହେରାଙ୍କ ରଚନାରୁ।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ବବୁଲ ସୁପ୍ରିୟ, ଗୀତ ନିଜମ୍।

ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମର ଏଥରର ଶିଳ୍ପୀ ଇରା ମହାନ୍ତି, କଣ୍ଠରେ ତାଙ୍କର ନିଜାମଙ୍କ ରଚନା।

ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ହେଉଛନ୍ତି ବିନୋଦ ରାଠୋର, ଗୀତିକାର ନିଜାମ।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ICC ମହିଳା T20 କ୍ରିକେଟ ୱାର୍ଲ୍ଡ କପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଜଲ୍ଦି ଟିଫିନ୍ ପ୍ୟାକ୍ କର। ରାଜୁ ମୋବାଇଲ ଛାଡ଼େ।
1: ଆରେ ଦିଦି ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
0: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
1: ତ ଠିକ ନମ୍ବର
0: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
1: ତମେ ତ ବଞ୍ଚେଇ ଦେଲ ଦିଦି,
0: କାମରୁ ନୁହେଁ।
2: ଆର୍ବିଆଇ କହେ,
3: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
4: इससे बेहतर कुछ नहीं। अपने परिवार को दीजिए सुरक्षित जीवन। रूरल पोस्ट लाइफ इंश्योरेंस RPLI की लाइफ इंश्योरेंस पॉलिसीज के साथ अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000 ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ

0: ସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆସନ୍ତାକାଲି ପୁରୀରେ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ପୂର୍ବରୁ ଦ୍ୱିତୀୟ ସମନ୍ୱୟ ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ୱୟନ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ଆସନ୍ତାକାଲିର ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ସମୀକ୍ଷା କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରଥଯାତ୍ରାର ସୁପରିଚାଳନା ନେଇ ଆଜି ପୁରୀ ପୁଲିସ୍ ପକ୍ଷରୁ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି। ସେମାନଙ୍କର ସୁରକ୍ଷା ଓ ନିର୍ବିଘ୍ନ ଦର୍ଶନ ପୁଲିସ୍ର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ସିଂ କହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବ୍ରହ୍ମପୁର ଉଦନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଦନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନି ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଦନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ର ପ୍ରକ୍ରିୟାରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 3,33,00,000 ଭୋଟର୍ସ ଥିଲେ, 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବ୍ସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଟା 158,000, 14,000 ଲୋକଙ୍କର ଫର୍ମ ସେମାନେ ରିଟର୍ନ କରିନାହାନ୍ତି। ତେଣୁ ଏମିତି ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ସେପ୍ଟେମ୍ବର 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଚିଠା ତାଲିକା ପ୍ରକାଶ ପାଇଛି। ବର୍ତ୍ତମାନର ସଂଶୋଧନ ପରେ ଜିଲ୍ଲାରେ 7,38,310 ଜଣ ଭୋଟର ରହିଛନ୍ତି। ପୁରୀ ଜିଲ୍ଲାରେ ଏସ୍ଆଇଆର୍ ପରେ ଆଜି ପ୍ରକାଶିତ ଚିଠା ଭୋଟର ତାଲିକାରେ ମୋଟ 13,02,768 ଜଣ ଭୋଟର ରହିଛନ୍ତି। କନ୍ଧମାଳ ଜିଲ୍ଲାରେ 39,056 ଜଣଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। ସେହିଭଳି କଟକରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 19,30,615 ଜଣଙ୍କ ନାମ ରହିଛି। ଯାଜପୁର ଜିଲ୍ଲାରେ ଏହି ତାଲିକାରେ 14,32,087 ଜଣଙ୍କୁ ସାମିଲ କରାଯାଇଛି। ରାୟଗଡ଼ାରେ ଚିଠା ଭୋଟର ତାଲିକାରେ 7,14,700 ଜଣ ମତଦାତାଙ୍କ ମଧ୍ୟରୁ 93.63% ଭୋଟରଙ୍କୁ ସାମିଲ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟରେ 9,04,134 ଜଣ ମତଦାତା ତାଲିକାରେ ସାମିଲ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଥିବାର ଦୃଷ୍ଟିଗୋଚର ହୋଇଛି। ଫଳରେ ମ୍ୟୁଟେସନ ଏବଂ ଜମିପଟାରେ ଅନ୍ତର୍ଭୁକ୍ତି ସମୟରେ ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ

0: ପରିଚାଳନା ବିଭାଗ ଏହି ନିଷ୍ପତ୍ତି ନେଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ସମସ୍ତ ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି, ପଞ୍ଜୀକରଣ ମହାନିରୀକ୍ଷକ, ଜିଲ୍ଲାପାଳ ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ୍ ସମ୍ପୂର୍ଣ୍ଣ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତରକୁ ପଞ୍ଜୀକରଣ ଅଧିକାରୀମାନେ ତତ୍କାଳ ପ୍ରଭାବରୁ ପଞ୍ଜୀକୃତ କରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ଭୂଦାନ ଯଜ୍ଞ ସମିତିକୁ ଦାନ କରାଯାଇଥିବା ଜମି, ସେଥିରୁ ବଣ୍ଟନ ହୋଇଥିବା ଜମି, ହାଲ୍ ଜମି ପଟାରେ ରେକର୍ଡ ହୋଇଥିବା ଜମି ଏବଂ ହିତାଧିକାରୀଙ୍କ ସପକ୍ଷରେ ଜାରି ହୋଇଥିବା ଜମି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ପ୍ରମାଣିତ କରି ଏକ ମାସ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ମହିଳା ଓ ଶିଶୁଙ୍କ ବିକାଶ ସୁନିଶ୍ଚିତ କରିବା ସହିତ ଅଙ୍ଗନୱାଡ଼ି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଦେବଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସହ ତୃଣମୂଳ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସଶକ୍ତିକରଣ, ଜୀବିକା ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମତ ବିନିମୟ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ ପରୀକ୍ଷାର୍ଥୀଙ୍କ ସହ ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ, ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ ଜୁନ୍ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 265.5 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ 4% ଅଧିକ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି।
1: ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ମନା କରାଯାଇଛି ସମୁଦ୍ର ଭିତରକୁ ଯିବା ପାଇଁ। ପବନର ବେଗ ରହିବ 45-55 km/h, ଗଷ୍ଟିଂ ରହିବ ଝଟକା ପବନ। ଅବପାତଟି ନର୍ଥ ଓଡ଼ିଶା ଦେଇ ଗତି କରିବ, ସେଥିପାଇଁ ନର୍ଥ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ହୁଏତ ବର୍ଷା ସହିତ ପବନ 40-50 km/h ଫାମ୍ହା ଜାଗାରେ ରହିବାର ସମ୍ଭାବନା ରହିଛି।
0: ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବା ସହ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000+ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
2: ନୂଆ କାର ଜିତିବାର ମୌକା, ୱାଓ! ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
3: ରହିଯା ବୁଦ୍ଧୁ।
2: କଣ? ଏଭଳି ପପ୍ଅପ୍ ପ୍ରତି ସାବଧାନ ରୁହ, ସ୍କାମର୍ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି। ଓ,
3: ତୁ ବୁଝିଗଲୁ ନା? ରିଲାକ୍ସ।
2: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନଦୀ କେବଳ ଜଳଧାରା ନୁହେଁ, ଏହା ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶାନ୍ତ ସ୍ନିଗ୍ଧ ଜଳଧାର ନେଇ ପ୍ରବାହିତ ନଦୀଟି ମା ପରି ଆଶ୍ୱାସନା ଦେଇଥାଏ। ଭାରତରେ ନଦୀକୁ ଲୋକେ ପୂଜା କରନ୍ତି, କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ନଦୀକୁ ନେଇ ସଭ୍ୟତା ଗଢ଼ି ଉଠିଛି। ପ୍ରତ୍ୟେକ ନଦୀର ଆକାର ଓ ଅବସ୍ଥିତିକୁ ନେଇ ନିଜସ୍ୱ ବୈଶିଷ୍ଟ୍ୟ ରହିଛି। ଦେଶ ବିଦେଶର କେତେକ ସ୍ୱତନ୍ତ୍ର ନଦୀ ସମ୍ପର୍କରେ ଆସନ୍ତୁ ଜାଣିବା। କଲମ୍ବିଆରେ ଏପରି ଏକ ନଦୀ ରହିଛି ଯାହା ତରଳ ଇନ୍ଦ୍ରଧନୁ ଭାବେ ବେଶ ପରିଚିତ। ଅସଲରେ କେନୋ

ବାପା ମା ଏବଂ ଭାଇ ଭଉଣୀମାନଙ୍କ ମଧ୍ୟରେ ପାରିବାରିକ ସ୍ନେହ ମମତା ଚିରନ୍ତନ ଅତୁଟ। ଏହା କସ୍ମିନ୍ କାଳେ କୌଣସି ପ୍ରକାରରେ ମଧ୍ୟ ଛିନ୍ନ ହୁଏ ନାହିଁ। ଆଦିବାସୀ ସମାଜରେ ଝିଅ ବାହା ହେଲା ପରେ ବର୍ଷକୁ ଥରେ ମାଘ ମାସରେ ଆସେ ବାପା ମା ବା ଭାଇଙ୍କ ଘରକୁ ସାଙ୍ଗରେ କିଛି ଭେଟି ଆଣି। କିନ୍ତୁ ଦୁଃଖର କଥା, କାହା କାହା ଭାଗ୍ୟରେ ଏଇ ଭେଟି ମଧ୍ୟ ଜୁଟେ ନାହିଁ। ମାତ୍ର ଭେଟିର ଅଭାବ ବାପା ମା ବା ଭାଇଙ୍କ ଘରକୁ ଯିବାରେ ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ। ପରବର୍ତ୍ତୀ ଗୀତଟି ଏଇ ମର୍ମର। ବିବାହିତ ଝିଅଟିଏ ଏଇ ମାଘ ମାସରେ ବାପା ମାଙ୍କ ଘରକୁ ଆସିଛି ଭେଟି ନ ଆଣି। ଗାଁ ସାଇ ଆଉ ସାଙ୍ଗସାଥିମାନେ ତାକୁ ପଚାରିଛନ୍ତି, ତୋର ଭେଟି କାହିଁ? ଝିଅଟି ଜବାବ ଦେଇଛି, ବାଟରେ ଆସୁ ଆସୁ ସେଗୁଡ଼ିକ ନଷ୍ଟ ହୋଇଯାଇଛି।

0: ନଈ କୂଳରେ ମଶାଣି ପଡ଼ିଆ, ଖାଲୁଆ ଜାଗା, ଲଟା ବୁଦାରେ ପରିପୂର୍ଣ୍ଣ। ରାତି କ'ଣ ଦିନରେ ବି ମଣିଷ ଏଇ ବାଟ ଦେଇ ଯିବାକୁ ଭୟ କରନ୍ତି। କାର୍ଯ୍ୟକ୍ରମର ଶେଷ ଗୀତଟି ଏଇ ମର୍ମର।
1: ଶ୍ମଶାନ ପଡ଼ିଆ।

0: ଶେଷ ହେଲା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେବ। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି ପ୍ରତିରକ୍ଷା ଏବଂ ସୁରକ୍ଷା ନେଇ ଦୁଇ ଦେଶ ମଧ୍ୟରେ ଭାଗିଦାରିତା ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $30 ବିଲିୟନ୍ ଅଧିକ ରହିଥିବାବେଳେ ଏହାକୁ ବ୍ୟାପକ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତରୁ ଇଣ୍ଡୋନେସିଆକୁ ନୁହେଁ, ବରଂ ଭାରତରେ ଇଣ୍ଡୋନେସିଆର ପୁଞ୍ଜିନିବେଶ ପାଇଁ ଆଶା ରହିଛି ବୋଲି ସେ କହିଛନ୍ତି। ଇଣ୍ଡୋନେସିଆ ଭାରତ

ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଭାରତ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବେ ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଚାରୋଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟମିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲ୍ଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ କାଳରେ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ୍ ବିବିଏସ୍ଏସ୍ଏଲ୍ ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏସ୍ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ସହାୟତା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୁଶ୍ରୀ ରୋଡ୍ରିଗୁଏସ୍ ଭେନେଜୁଏଲାର ଦୁର୍ଦ୍ଦିନ ସମୟରେ ଆମେରିକା, କତ୍ତର, ଫ୍ରାନ୍ସ, ଭାରତ, ବାରବାଡୋଟ୍, ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନା ସେମାନଙ୍କର ମାନବୀୟ ସହାୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ଏବଂ ଭେନେଜୁଏଲା ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଭେନେଜୁଏଲା କେବେ ବି ସେମାନଙ୍କର ଉତ୍ସର୍ଗୀକୃତ ସହାୟତା ଏବଂ ପ୍ରତିବଦ୍ଧତା ମନୋଭାବକୁ ଭୁଲି ପାରିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବିଶିଷ୍ଟ ଜନଜାତି ନେତା ତଥା ପୂର୍ବତନ ଜଙ୍ଗଲ ବିଭାଗ ମନ୍ତ୍ରୀ ମୋହନ ସିଂ ରାଠୱାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଗୁଜରାଟ ବିଧାନସଭା କାଳରେ ଦୀର୍ଘ ବର୍ଷ ଧରି ସ୍ୱର୍ଗତ ରାଠୱାଙ୍କ ସହ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଜନଜାତି ବର୍ଗର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ସାଇକେଲ୍ ଫିଟ୍ ଇଣ୍ଡିଆ ସଣ୍ଡେର 80ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀ ସପ୍ତସାଇ ବାବାଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ଶ୍ରୀ ସପ୍ତସାଇ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ସାଇକେଲ୍ ଚାଳନା ଏବଂ ଗଣଦୌଡ଼ରେ 9000 ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଯୋଗ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଭାବେ ସକ୍ରିୟ ଜୀବନଶୈଳୀକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି ସାଇକେଲ୍ ଚାଳନା ଦ୍ୱାରା ମଣିଷର ହୃଦ୍ଯନ୍ତ୍ର, ମନ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ଦିନ ମୋବାଇଲ୍ଠାରୁ ଅତି କମ୍ରେ 1 ଘଣ୍ଟା ଦୂରରେ ରହି ଶାରୀରିକ କାର୍ଯ୍ୟରେ ସମୟ ନିୟୋଜିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ଚମ୍ପାବତ୍ ଜିଲ୍ଲାର ତାନାକପୁରଠାରୁ କୈଳାସ ମାନସରୋବର

0: ଯାତ୍ରାର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦଳରେ 49 ଜଣ ତୀର୍ଥଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ ପୁରୁଷ, 15 ଜଣ ମହିଳା ଏବଂ ଜଣେ ଡାକ୍ତର ରହିଛନ୍ତି। ଏହି ଅବସରରେ ଶ୍ରୀ ଧାମୀ କହିଛନ୍ତି, କୈଳାସ ସରୋବର ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ଆଧ୍ୟାତ୍ମିକ ସଚେତନତା, ସାଂସ୍କୃତିକ ଐକ୍ୟ ଏବଂ ଜାତୀୟ ସଂହତିର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସନାତନ ସଂସ୍କୃତି, ପ୍ରାଚୀନ ମନ୍ଦିରର ସଂରକ୍ଷଣ ଏବଂ ପ୍ରୋହାହନମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଧାମୀ ତୀର୍ଥଯାତ୍ରୀମାନଙ୍କ ନିରାପଦ ଓ ସଫଳ ଯାତ୍ରା କାମନା କରିଛନ୍ତି। ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡରେ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ନ୍ୟୁ ଜର୍ସିଠାରେ ବ୍ରାଜିଲ୍ ଏବଂ ନରୱେ ମଧ୍ୟରେ ମୁକାବିଲା ହେବ। ଏହା ଭାରତୀୟ ସମୟ ରାତି 5:30 ଆରମ୍ଭ ହେବ। ଆସନ୍ତାକାଲି ପ୍ରାତଃ 5:30 ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମେକ୍ସିକୋ ସିଟିଠାରେ ଇଂଲଣ୍ଡ ଏବଂ ମେକ୍ସିକୋ ମଧ୍ୟରେ ଖେଳ ହେବ। ଫିଲାଡେଲଫିଆଠାରେ ଆଜି ସକାଳେ ଅନୁଷ୍ଠିତ 16 ରାଉଣ୍ଡ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ପାରାଗୁଏକୁ 1-0 ପରାସ୍ତ କରି ବିଜୟ ହାସଲ କରିଛି। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ହଷ୍ଟନ୍ଠାରେ ମରକୋ କାନାଡାକୁ 3-0 ପରାସ୍ତ କରି ବିଜୟୀ ହୋଇଛି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଏବଂ ରୁଷ୍ର ରୋମାନ୍ ସାଫିଲିନ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ପୁରୁଷ ସିଙ୍ଗଲ୍ସରେ ଇଟାଲୀର ଜାନିକ୍ ସିନର୍ ଏବଂ ଜାପାନର ସିନ୍ତାରୋ ମୋଜିଜିକିଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରି କ୍ୱାର୍ଟର ଫାଇନାଲ୍ର ଏକ ମ୍ୟାଚ୍ରେ ପୋଲାଣ୍ଡର ହୁବର୍ଟ ହୁର୍କାସ୍ ଏବଂ ଜର୍ମାନୀର ଜାନ୍ ଲୋନାର୍ଡ ଷ୍ଟ୍ରମ୍ ପରସ୍କରକୁ ଭେଟିବେ। ଅନ୍ୟ ଏକ ମ୍ୟାଚ୍ କାନାଡାର ଫେଲିକ୍ ଅଗର ଆଲିଆସିମ୍ ଏବଂ ସ୍ୱେନ୍ର ଆଲେକ୍ଜାଣ୍ଡ୍ରୋ ଡ୍ରାଭିଡୋଭିସ୍ ଫୋକିନାଙ୍କ ମଧ୍ୟରେ ଖେଳାଯିବ। ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋଭା ଏବଂ ସେହି ଦେଶର ବର୍ବୋରା ରେଜିଜୋକୋଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କଚ୍ଛ, କୋଙ୍କଣ, ଗୋଆ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ବିଶ୍ୱପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ ଏବଂ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସମେତ ସେବାୟତ, ଅଧିକାରୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ରଥଯାତ୍ରା ଓ ସମସ୍ତ ନୀତିକାନ୍ତିର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବୈଠକ ପରେ ବିଧାୟକ ଗଣେଶ୍ୱର ବେହେରା କହିଥିଲେ,
2: ସବୁ ଦୃଷ୍ଟିରୁ କିପରି ଏହା ତ୍ରୁଟିଶୂନ୍ୟ ଯାତ୍ରା ହେବ, ସୁରୁଖୁରୁରେ ଠାକୁରଙ୍କ ପହଣ୍ଡିଠାରୁ ଆରମ୍ଭ କରି ମାନେ ଆଡ଼ପ ବିଜେ ଏବଂ ପୁଣି ଆଡ଼ପ ବିଜେର ପହଣ୍ଡିଠାରୁ ଆରମ୍ଭ କରି ରଥଯାତ୍ରା ଏବଂ ତା ସହିତ ଇଳାଦ୍ରି ବିଜେ ହେବ ଆଲୋଚନା କରାଯାଇଛି। ନିର୍ଦ୍ଦିଷ୍ଟ ଭାବରେ ଦାୟିତ୍ୱ ମଧ୍ୟ ଦିଆଯାଇଛି, ନିର୍ଦ୍ଦିଷ୍ଟ ଭାବରେ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି।

0: ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯାଇପାରିବ, ଭିଡ଼ ନିୟନ୍ତ୍ରଣ କରାଯାଇପାରିବ, ସେଥିରେ ସମସ୍ତେ ଦାୟିତ୍ୱ ନେଇଛନ୍ତି ଏବଂ ସମସ୍ତଙ୍କ ତରଫରୁ ଭକ୍ତମାନଙ୍କୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏବଂ ମୋର ବିଶ୍ୱାସ ଏ ବର୍ଷ ତ୍ରୁଟିଶୂନ୍ୟ ଭାବରେ ଏଇ ଯେଉଁ ପବିତ୍ର ପର୍ବ ଠାକୁରଙ୍କ ରଥଯାତ୍ରା ବା ଘୋଷଯାତ୍ରା ସମାପିତ ହେବ। ଏଥିପାଇଁ ସରକାର ଏ ବର୍ଷ 1 କୋଟି ଟଙ୍କା ଦେଇଛନ୍ତି, ଇଏ ଗୋଟିଏ ଭଲ କଥା। ତେଣୁ ସେ ଟଙ୍କାରେ ନୂଆ କାଠ କିଣାଯାଇ କାମ ଚାଲିଛି। କାମ ସରିଲା ପରେ କେତେ ବ୍ୟୟ ହେଉଛି, କେଉଁ କେଉଁ ବାବଦରେ ବ୍ୟୟ ହେଉଛି ତାହା ମଧ୍ୟ ପ୍ରକାଶ ପାଇବ। ଆମର ବିଶ୍ୱାସ ଯେ ଏଥର ଯେହେତୁ ନିର୍ମାଣ ଜନିତ ତ୍ରୁଟି ପାଇଁ ସମସ୍ୟା ହେଉଥିଲା, ନିର୍ମାଣ ଜନିତ ତ୍ରୁଟି ରହିବ ନାହିଁ। ସେଥିପାଇଁ ଏଥର IIT ତରଫରୁ ବିଶେଷଜ୍ଞଙ୍କୁ ଡକାଯାଇଥିଲା, ସେ କାଲି ପରିଦର୍ଶନ କରି ତାଙ୍କର ପରାମର୍ଶ ଦେଇଯାଇଛନ୍ତି।
1: ଶ୍ରୀ ବଳଦେବ ଯେଉଁ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା କହିଥିଲେ,
2: ରାଜ୍ୟ ସରକାରଙ୍କର ଅନୁଦାନ ମିଳିଛି, ସେ ଅନୁଦାନକୁ ବ୍ୟବହାର କରି ଏଥର ପ୍ରାୟ 90 ଭାଗ ନୂଆ ପ୍ରସ୍ତୁତ ହୋଇଛି ଏବଂ ଏହି ନୂଆ ରଥ ପରିଚାଳନା କରିବା ପାଇଁ ଆମର ବୈଷୟିକ ପରାମର୍ଶଦାତା ମଧ୍ୟ ଆମକୁ ଆସିକରି IIT ଭୁବନେଶ୍ୱରରୁ ନିରୀକ୍ଷଣ କରିକି ଯାଇଛନ୍ତି। ଭୋଇ ସେବାୟତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣକାରୀ ଯେଉଁ ଭୋଇ ସେବାୟତ ଅଛନ୍ତି, ତାଙ୍କୁ ମଧ୍ୟ ଆମେ ନିମନ୍ତ୍ରଣ କରିଛୁ। ସେମାନେ ମଧ୍ୟ ଆସି ଅନୁଧ୍ୟାନ କରିବେ, ରଥ ନିର୍ମାଣ ଯେମିତି କୌଣସି ତ୍ରୁଟି ବିଚ୍ୟୁତି ରହିବ ନାହିଁ ସେ ବାବଦରେ ପରାମର୍ଶ ଦେବେ। ଆଉ ରଥଯାତ୍ରା ସମୟରେ ଯାହା କିଛି ଆବଶ୍ୟକୀୟ କାର୍ଯ୍ୟ ରହିଛି, ସ୍ଥାନ ନିର୍ମାଣ କଥା ହେଉ, ଡ୍ରେନ୍ ସଫା କରିବା କଥା ହେଉ, ଆଲୋକୀକରଣ ବ୍ୟବସ୍ଥା ହେଉ, ଏ ବାବଦରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ଏ ବାବଦରେ ନିର୍ଦ୍ଦେଶ ଦିଆଯାଇଛି, ଯେମିତି ଠିକ୍ ସମୟରେ ସେ ତାଙ୍କର କାର୍ଯ୍ୟ ସାରିବେ ଏବଂ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ।
1: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଗସ୍ତରେ ଆସି ଶ୍ରୀ ବଳଦେବ ଜୀଉ ଓ ମା ଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରୟାସ କରିବେ ବୋଲି କହିଥିଲେ। କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ PM କିଷାନ ଉତ୍ସବ ପାଳିତ ହୋଇଛି। ଜିଲ୍ଲାର ପ୍ରାୟ 1,27,000 ଚାଷୀଙ୍କ ବ୍ୟାଙ୍କ ଖାତାକୁ 25 କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଡିଜିଟାଲ ମାଧ୍ୟମରେ ଜମା କରାଯାଇଛି। ଏହି ଅବସରରେ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ କୃଷି ଯୋଜନା ଓ ସରକାରୀ ସହାୟତା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ବିଭିନ୍ନ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ନିୟମିତ ଯୋଗାଭ୍ୟାସ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ୱରେ ବିବାହ ବିଚ୍ଛେଦ ଯୌତୁକ
3: ନିର୍ଯାତନା
4: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30 ପ୍ରଚାର କରୁଛୁ ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ପରେ।
5: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
6: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
5: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
6: କେଠେ ମିଳୁଛି ଏତେ ସୁବିଧା
5: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
7: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
6: ତାହେଲେ ଯିବା ନା କି କହୁଛ?
5: ଚାଲ।
6: ହଁ ଭାଇ, କାହାର ଚାଲ ହଉ।
5: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
6: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
5: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
6: କେଠେ ମିଳୁଛି?

0: ସୁବିଧା
1: ଜାଣିନ କିହ ବାରିପଦାର ଅତି ପରିଚିତ ଦୋକାନ ପରା
2: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ୍ ଟ୍ରାଫିକ୍ ସ୍କୋୟାର ତିନିକୁଣିଆ ଛକ ବାରିପଦା
0: ତାହେଲେ ଯିବା ନା କି କହୁଛ
1: ଚାଲ।

0: ଆମର ଚାଷୀ ଭାଇ ତଥା ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆପଣମାନଙ୍କର ଚିଠିପତ୍ରକୁ ନେଇ କାର୍ଯ୍ୟକ୍ରମ ଡାଏଲ୍ ଆଉଟ୍ ବା ଆମକୁ କୁହନ୍ତୁ।
1: ହଁ ବଡ଼ ଭାଇ, ତେବେ ଆମେ କାର୍ଯ୍ୟକ୍ରମକୁ ଆଗେଇବା। ପ୍ରଥମେ ଆସ ଜଗନ୍ନାଥଙ୍କୁ ସ୍ମରଣ କରିବା, ତାପରେ ଚିଠିପତ୍ର ଦେଖିବା ଆଉ।
0: ହଁ ହଁ।

0: ଏ ତ ମୌସୁମୀ ବର୍ଷା ଆସିବ ଆସିବ ବୋଲି ହଉଥିଲା, ଏବେ ଯାଉ ପହଞ୍ଚିଲା ବୋଲି ହୃଦବୋଧ ହଉଛି। କାହିଁକିନା ଏଇ ଦୁଇ ତିନି ଦିନ ହେଲାଣି ଝିପିଝିପି ବର୍ଷା ବି ଲାଗିଛି, ଆଉ ବିଲବାଡ଼ି କାମ ବି ଏଥର ଆଗେଇବ। ଅନେକ ଭାଇମାନେ ସବୁ ଅପେକ୍ଷା କରିଥିଲେ ଯେ ବର୍ଷା ହେଲେ ଯାଇକି ଆମେ ତଳାଫଳା ପକେଇବା। ଯେଉଁମାନେ ଆଗରୁ ବି ଟିକେ ପକେଇଥିଲେ ସେମାନେ ଚାହିଁଥିଲେ ବର୍ଷା ହେଲେ ଯାଇକି ତଳା ଉଠିବ, ନହେଲେ ଶୁଖିଲା ପାଗ ହେଲେ ତ ନଷ୍ଟ ହେଇଯିବ ନାଇଁ କି। ଆଉ ଯାହା କୁହାହଉଛି ଆମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସବୁ ବର୍ଷାର ପରିମାଣ ବଢ଼ିଛି, ତା ଛଡ଼ା ସମଗ୍ର ଭାରତ ବର୍ଷରେ ମାନେ ମହାରାଷ୍ଟ୍ର ପାଖରୁ ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ ଅନେକ ଜାଗାରେ ଭୂସ୍ଖଳନ ହେଇକି ବର୍ଷାର ବିତ୍ପାତ ଦେଖାଲେଣି। ତେଣୁ ଆଗକୁ ବର୍ଷା ଅଛି ବୋଲି ଆମେ ନିଶ୍ଚୟ ଅନୁଭବ କରୁଛୁ, ଆଉ ଆଶା ବି କରୁଛୁ। ସେଇଥିପାଇଁ ଆମେ ଟିକେ ଏବେ ତତ୍ପର ହେବା, ଯେମିତିକି ଆମର ଚାଷ କାମକୁ ଆଗେଇ ନେବା।
1: ଆମର ଅନେକ ଚାଷୀ ଭାଇମାନେ ବର୍ତ୍ତମାନ ତଳା ପକଉଛନ୍ତି, କିଏ ବା ତଳା ତାଙ୍କର ଆଗରୁ ପକେଇଥିଲେ ସେ 20-25 ଦିନର ହେଇଗଲା, ଯେ ସେମାନେ ରୁଆ ରୁଇ ପାଇଁ ବି ପ୍ରସ୍ତୁତ ହେଇଗଲେଣି ଏବଂ କିଛି ଚାଷୀ ଭାଇମାନେ ରୁଇ ବି ଦେଲେଣି। ବର୍ତ୍ତମାନ ଏଭଳି ପରିସ୍ଥିତିରେ ଆପଣମାନେ ଲକ୍ଷ୍ୟ କରିବେ ଯେମିତି ଆମର ଧାନ କ୍ୟାରିରେ ଟିକେ ପାଣି ଟିକେ ରହିବ, କାରଣ ବର୍ତ୍ତମାନ ତ ବର୍ଷା ହେଉଛି, କେଉଁଠି ପାଣି ବୋହିଯାଉଛି କେଉଁଠି ରହିବା ଦରକାର, ସେଟା ଚାଷୀ ଭାଇମାନେ ସ୍ଥିର କରିକିରି ଆଉ ବିଲକୁ ଟିକେ ସଫା ରଖିବେ, ଚାରିଆଡୁ କତି ଫତି କାଟିକିରି ଯେମିତି ଠିକ୍ରେ ସଜାଇକି ରଖିବେ। ଯେଉଁ ତଳି ଗୁଡ଼ାକ ହେଇନାହିଁ, ଯେଉଁ ବିଲରେ ମୁଖ୍ୟ ବିଲରେ ଯେଉଁ ଧାନକୁ ରୋଇବେ ତଳାକୁ, ସେ ବିଲକୁ ପ୍ରସ୍ତୁତ କରିକିରି ଏବେଠୁ ରଖିଥାନ୍ତୁ, ଯେମିତି ଠିକ୍ ସମୟରେ ଆମର ପାଣିପାଗକୁ ଦେଖିକିରି ଚାଷଟାକୁ ଆଗେଇବା। ଆଉ
2: ହଉ।

0: ହଉ, ଆଜି ତ ଚିଠି ପଢିବାର ଦିନ, ଯାହା ଚିଠି ଆସିଛି ଟିକେ ପଢ ଆଉ।
1: ଯାହା ମାନେ ସମୁଦାୟ ଆମର ଏକୈର ବଳା ବିଶିକେଶନ ଭଳିଆ ଭାଇନ ଭାଇ ଅର୍ଥାତ୍ ପ୍ରହଲାଦ ଦାସ ପ୍ରତାପରୁ ଲେଖିଲେ, ଚାଷବାସ ପରିଚାଳକ ତିନି ଭାଇଙ୍କୁ ମୋର ଶୁଭକାମନା ସଙ୍ଗେ ନମସ୍କାର।
0: ଆମର ବି ପ୍ରତି ନମସ୍କାର ଜାଣିବେ ପ୍ରହଲାଦ ଭାଇ ଭାଇନ ଭାଇ।
1: ରେଡିଓରେ ସାରା ପୃଥିବୀର ସମସ୍ତ ଦୁଃଖ ସୁଖ ବିପଦ ଆପଦ ବର୍ତ୍ତମାନ ଭବିଷ୍ୟତ ସବୁକିଛି ଆଲୋଚନା ହଉଛି। ଚାଷବାସର ଭଲମନ୍ଦ ପାଇଁ ମଧ୍ୟ କେମିତି କ'ଣ କରିବେ ସେଥିପାଇଁ ମଧ୍ୟ ଆଲୋଚନା ହଉଛି। ପ୍ରଣାଳୀ କେମିତି କ'ଣ କଲେ ସେଟା ପାଇଁ ବି ଆଲୋଚନା ହଉଛି। ସମସ୍ତ ବିବରଣୀ ରେଡିଓରେ ଆପଣମାନେ ପାଇପାରୁଛନ୍ତି। ଉନ୍ନତ ଚାଷୀମାନଙ୍କର ସାକ୍ଷାତକାର ମଧ୍ୟ ଶୁଣିପାରୁଛନ୍ତି ଏବଂ ବିଶେଷଜ୍ଞମାନଙ୍କର ମତାମତ ମଧ୍ୟ ଶୁଣିପାରୁଛନ୍ତି। ତେଣୁ ବୁଝି ବିଚାରିକି ଟିକେ କାମ କରିବେ, ନିଶ୍ଚୟ ଲାଭ ମିଳିବ। ବିଭିନ୍ନ ପ୍ରକାରର ରୋଗ ପାଇଁ ମଧ୍ୟ ଡାକ୍ତରମାନଙ୍କର ସାକ୍ଷାତକାର ଆପଣ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣୁଛନ୍ତି, ପ୍ରତି ସୋମବାର ଶୁଣୁଛନ୍ତି। ପୁଣି ରେଡିଓରେ ଆମର କେତେ ହିତକାରୀ କଥା କୁହାଯାଉଛି। ଟିଭିର ଖାଲି କାମ ହେଉଛି ଖାଲି ମନକୁ ଭୁଲେଇବା କଥା, କିନ୍ତୁ ରେଡିଓରେ ଆମେ ଶୁଣିକି କାମ ମଧ୍ୟ କରିପାରିବା ଏବଂ ଭଲ କଥା ଶୁଣି ମଧ୍ୟ ପାରିବା। ତେଣୁ ବେଶୀ ପଇସା ଖର୍ଚ୍ଚ ନ କରିକି ଆମର ଟିଭିରେ କିଲାଇ କେବୁଲ ଖର୍ଚ୍ଚ ଏଗୁଡ଼ା କିଲାଇ କରିବା, ଆମର ରେଡିଓରେ ବିଲକୁଲ ଖର୍ଚ୍ଚ ନାହିଁ। ତେଣୁ ଯେଉଁମାନଙ୍କର ରେଡିଓ ନାହିଁ ସେମାନେ ବି ରେଡିଓ କିଣିତେ କହୁଛନ୍ତି ଭାଇନ ଭାଇ, କଥା ଶୁଣିକି ଆପଣ କାମ ମଧ୍ୟ କରିପାରିବେ। ଚାଷ ଖାଲି ଚାଷ କାମ ନୁହେଁ, ପାଗ ଯୁଗ ପ୍ରତ୍ୟେକ କଥା ସେଥିରେ ଆଲୋଚନା ହେଉଛି। ପ୍ରତ୍ୟେକ ଫଳ ଗଛ ସମ୍ପର୍କରେ ମଧ୍ୟ ଆଲୋଚନା କରୁଛନ୍ତି, ଯେଉଁଟା ସୁଆଦିଆ ଫଳ ତାକୁ ବି ଲଗେଇବେ, ତାର ହେଫାଜତ କଲେ ମଧ୍ୟ ସେ ଫଳକୁ ଫଳ ପାଇଲେ ଆଉ ଅମ୍ଳଜାନ ଅଧିକ ପାଇଁ ମଧ୍ୟ ଗଛ ଲଗେଇବା ନିହାତି ଜରୁରୀ। ବର୍ତ୍ତମାନ ବହୁତ ମାନେ ଉତ୍କୃଷ୍ଟ ସମୟ ଗଛ ଲଗେଇବା ପାଇଁ, ତେଣୁ ଯେଉଁଗୁଡ଼ା ଯେମିତି ଆମ୍ବ ପଣସ ଏଗୁଡ଼ାକର ବି ଗଛ ଚାରା ବି ବାହାରିଲାଣି, ତେଣୁ ସେଗୁଡ଼ାକ ନେଇକି ପୋତିବେ ନିଜ ବାଡ଼ିରେ ହଉ ବା ଯେଉଁଠି ଲଗେଇବା କଥା ସ୍ଥିର।

0: କରିଥିବେ ସେଠି ଇଏ କରିବେ। ତାପରେ ଭଗବାନ ବୁଦ୍ଧି ବିବେକ ସବୁ ଜ୍ଞାନ ଦେଇଛନ୍ତି, ତେଣୁ କାମ କଲାବେଳେ ଟିକେ ଚିନ୍ତା କରିକି ଆମେ କାମ କରିବା, ତେବେ ଯାଇକି ଆମର କ୍ଷତି ହବ ନାହିଁ ବରଂ ଲାଭ ହବ।
1: ହଁ ମାନେ ଭାଇ, ସାଧାରଣ ଭାବରେ ଆମର ଲୋକ କଥାକୁ ନେଇକରି ଆମର ଯେଉଁ ଭାଇ ଭଉଣୀ ମାନେ ଚାଷ କରୁଛନ୍ତି ସେମାନଙ୍କର କିଭଳି ଭାବରେ ଉନ୍ନତି ହେଇପାରିବ, ସେମାନେ କେମିତି ଅଭାବରେ ପଡ଼ିବେନି, ତାଙ୍କ ରୋଜଗାର ହେଇପାରିବ, ସେ ବିଷୟରେ ସେ ସବୁବେଳେ ଲେଖନ୍ତି ଏବଂ ସେ ବିଶେଷ କରି ଆମର ଆକାଶବାଣୀ ବା ରେଡ଼ିଓ ଶୁଣିବା ପାଇଁ ସେ ଅନୁରୋଧ କରୁଛନ୍ତି। କଥା ହେଉଛି ଏଥିରେ ପଇସା ଖର୍ଚ୍ଚ ନାହିଁ, କେବଳ ବ୍ୟାଟେରୀ ଦୁଇଟା ପକାଇଲେ ହେଲା ଏବଂ ଆନନ୍ଦରେ ସେ ରେଡ଼ିଓ ନେଇକି ଚାରିଆଡ଼େ ଯାଇପାରିବେ। ଏବଂ ଏଇ ଯେଉଁ ସାଧାରଣ ଭାବରେ ଜଣେ ଅତି ସହଜରେ ବିଭିନ୍ନ କଥା ଜାଣିପାରିବା ଶୁଣିପାରିବା କଥାକୁ ନେଇକରି ସେ ନିଜର ଅନୁଭୂତିକୁ ଲେଖିଛନ୍ତି ଚିଠି ମାଧ୍ୟମରେ, ଯେ ପ୍ରତ୍ୟେକ ବ୍ୟକ୍ତି କିଭଳି ଭାବରେ ରେଡ଼ିଓକୁ ବ୍ୟବହାର କରିବେ, ଶୁଣିବେ ଏବଂ କିଛି କାମ କରିପାରିବେ। ଏବଂ ରେଡ଼ିଓର ଯେଉଁ ଆମର ସ୍ୱାସ୍ଥ୍ୟ ବିଷୟରେ, ଚାଷବାସ ବିଷୟରେ, ପିଲାମାନଙ୍କର ରୋଜଗାର ସମ୍ପର୍କରେ ଏମିତି ଅନେକ କଥା ପ୍ରଚାର ପ୍ରସାର ହେଉଛି, ତାହା ଯଦି ଆପଣମାନେ ଶୁଣନ୍ତି ନିଶ୍ଚିତ ଭାବରେ ଆପଣମାନେ ଉପକୃତ ହେଇପାରିବେ।

ତାପରେ ବହୁତ ଦିନ ହେଲା ସର୍ଭେ ମଧ୍ୟ ହେଇନାହିଁ, କରାହେଇନି ସିନା, କିନ୍ତୁ ପ୍ରକୃତରେ ଆମେ ତ ହାଟ ବଜାର ବିଭିନ୍ନ ଜାଗା ବୁଲିବା ପାଇଁ ମଧ୍ୟ ଯାଉଛୁ। ତାପରେ ଆକାଶବାଣୀ ବାରିପଦାର କାର୍ଯ୍ୟକ୍ରମର ଶ୍ରୋତାବନ୍ଧୁ କେବଳ ଯେ ମୟୂରଭଞ୍ଜର ଲୋକ ସେ କଥା ନୁହେଁ, ବାଲେଶ୍ୱର ପର୍ଯ୍ୟନ୍ତ ବି ଶୁଣାଯାଉଛି ଏବଂ ପ୍ରାୟ ବହୁତ ଆଡ଼ୁ ଲୋକ, ଆମେ ଯେଉଁମାନେ ସବୁ ରେଡ଼ିଓ ସହିତ ସଂଶ୍ଳିଷ୍ଟ ଥିଲେ ସେମାନଙ୍କ ସହିତ ଆମର କଥାବାର୍ତ୍ତା ହେଉଥିଲା ଲାଇଭ୍ ଫୋନ୍ଇନ୍ କାର୍ଯ୍ୟକ୍ରମରେ, ଯେଉଁଟାକି ଆମର ଏଇ କିଛି ଦିନ ହେଲା ଆମେ କରିପାରୁନୁ। କେତେ ଗୁଡ଼ିଏ ଟେକ୍ନିକାଲ ଡିଫିକଲ୍ଟି ଅଛି, ମାନେ ଆପଣଙ୍କର ଆଧାର କାର୍ଡ଼, ବ୍ୟାଙ୍କ ପାସ୍ବୁକ୍ ଜେରକ୍ସ, ଇମେଲ୍ ଆଇ ଡ଼ି, ଫୋନ୍ ନମ୍ବର, ପାନ୍ କାର୍ଡ଼ ଏସବୁ ଦେବାକୁ ହେଉଛି, ଯେଉଁଥିରେ କି ପ୍ରାୟ କୁଣ୍ଠାବୋଧ କରୁଛନ୍ତି ବିଭିନ୍ନ ଅଧିକାରୀଗଣ, ଆଉ ସମୟ ବି ଟିକେ ଦରକାର ସେଥିପାଇଁ, ଆଉ ସେଥିପାଇଁ ଆମର ଟିକେ କାର୍ଯ୍ୟକ୍ରମ ଯାହା ବି ହେଉ, କିନ୍ତୁ ବର୍ତ୍ତମାନ ଆମେ ପ୍ରାୟ ଦେଖୁଛେ ଛାତ୍ରମାନେ ବି ଶୁଣୁଛନ୍ତି, ଚାଷୀ ଭାଇମାନେ ବି ଶୁଣୁଛନ୍ତି ଏବଂ ଘରର ମା' ଭଉଣୀମାନେ ବି ଶୁଣୁଛନ୍ତି। ଏପରିକି ଆମର ଯେଉଁ ଗାଡ଼ି ଗୁଡ଼ାକ ସବୁ କମର୍ସିଆଲ ଭେହିକଲ ଯେଉଁଗୁଡ଼ାକ ଛୋଟ ଛୋଟ ଗାଡ଼ି, କାର୍ ହେଲା କି ବୋଲେରୋ ହେଲା କି ସ୍କର୍ପିଓ ହେଲା, ସେ ଗାଡ଼ିଗୁଡ଼ାକ ଯେଉଁଗୁଡ଼ା ଚାଲିଛି ସବୁ ଯାତ୍ରୀମାନଙ୍କୁ ନେଇକି ବିଭିନ୍ନ ଜାଗାକୁ, ରିଜର୍ଭେସନ୍ରେ ହେଉ କି ମାନେ ଏମିତି ଲୋକଙ୍କ ଜୀବନ ନବା ଆଣିବା ବି କରୁଛନ୍ତି, ସେମାନେ ବି ପ୍ରାୟ ରେଡ଼ିଓ ଶୁଣୁଛନ୍ତି ଆମର ତିନିଟା ଯାକ ଟ୍ରାନ୍ସମିସନ୍ର। ଏବଂ ବିଶେଷ କରି ସନ୍ଧ୍ୟାବେଳେ ମୁଁ ଦେଖୁଛି ପ୍ରାୟ ବହୁତ ଲୋକ ଶୁଣୁଛନ୍ତି, କାରଣ ଆମର ଯେଉଁ ସହର ପାଖାପାଖି ଯେଉଁ ସବୁ ଅଛି ବିଭିନ୍ନ ଦୋକାନ, ବିଶେଷ କରି ସେଲୁନ୍ ହେଲା କି ଲଣ୍ଡ୍ରି ହେଲା କି ପନିପରିବା ଦୋକାନୀ ହେଲା, ପାନ ଦୋକାନ ହେଲା, ଆଉ ବିଭିନ୍ନ ଜାଗାରେ ଯେଉଁ ଜଳଖିଆ ବିକ୍ରି ହେଉଛି ସେଇ ଜାଗା ଗୁଡ଼ାକରେ ପ୍ରାୟ ସବୁ ଶୁଣୁଛନ୍ତି। କେବଳ ଗୋଟେ କଥା ହେଉଛି, ଆମେ ଏଇ ଯେଉଁ ରବିବାର ଦିନ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆପଣମାନଙ୍କର ସମସ୍ୟାର ସମାଧାନ ସହିତ ଆମେ କିଛି ଗୋଟେ ନୂଆ କଥା କରିବା ବା ନୂଆ ଚିନ୍ତା କରିବା ଏ ସମ୍ପର୍କରେ କାର୍ଯ୍ୟକ୍ରମ ପାଇଁ ଆପଣଙ୍କୁ ଚିଠି ଦେବା ପାଇଁ କହୁଛୁ। ଚିଠି ଦେଲେ ହବ କିସ କି ଆମେ ତିନି ଜଣ ଯାକ ଯେତିକି ଯାହା ମନେ ରଖୁଛୁ ସିନା ସେଇ କାର୍ଯ୍ୟକ୍ରମ ଆମେ କରିପାରୁଛୁ, କିନ୍ତୁ

ଆପଣ ଜାଣିଥିବେ ଯେକୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱ ଯେତେ ଅସାଧାରଣ ହେଲେ ମଧ୍ୟ କିନ୍ତୁ ସବୁ କଥା ସମସ୍ତଙ୍କୁ ଜଣା ନାହିଁ, ତେଣୁ ଆମକୁ ହୁଏତ କେଉଁଟା ଆମେ ଛାଡ଼ି ଦେଉଥିବା, କେଉଁଟା ଭୁଲି ଯାଉଥିବା, ବା କେଉଁ କଥା ଆମେ ନିହାତି ଆଲୋଚନା କରିବା ଦରକାର ଯେଉଁଟାକି ସାଧାରଣରେ ଜାଣିବା କଥା, ସେସବୁ ସମ୍ପର୍କରେ ଟିକେ ଚିଠି ଦେଲେ ଆମକୁ ଖୁସି ବି ଲାଗିବ। ତା ସହିତ ଆମ କାର୍ଯ୍ୟକ୍ରମଟା ମାନେ ଯେମିତି ହେବା କଥା ଜବରଦସ୍ତ ହେଇପାରିବ କାର୍ଯ୍ୟକ୍ରମ ଏବଂ ଭଲ୍ ବି

0: କାର୍ଯ୍ୟକ୍ରମ ଏବଂ ଭଲ ବି ଲାଗିବ। ତାପରେ ଆମର ଯେଉଁ ସମ୍ପର୍କ ବହୁମୁଖୀ ସମ୍ପର୍କ ମାନେ କ'ଣ କି, ଆମେ ଖାଲି ଯଦି ଆମ ତରଫରୁ କଥା ହେଉଥିବା ବା ଆପଣଙ୍କ ତରଫରୁ କଥା ହେଉଥିବା ସିଏ ଗୋଟେ ଟାଇପ୍ର, କିନ୍ତୁ ଆମେ ଆପଣଙ୍କ ସାଙ୍ଗରେ ବି କଥାବାର୍ତ୍ତା କରୁଛେ, ବିଶେଷଜ୍ଞମାନଙ୍କ ସାଙ୍ଗରେ ବି କଥାବାର୍ତ୍ତା କରୁଛେ, ଚାଷୀ ଭାଇମାନଙ୍କ ସାଙ୍ଗରେ ବି କଥାବାର୍ତ୍ତା କରୁଛେ ଏବଂ ବିଭିନ୍ନ ଦିଗରେ ଯେଉଁମାନେ ସବୁ ବିଭିନ୍ନ ବିଭାଗ ରହିଛନ୍ତି ଅଧିକାରୀମାନେ ତାଙ୍କ ସହିତ ବି କଥାବାର୍ତ୍ତା କରୁଛୁ ଆମେ ବିଭିନ୍ନ ସମୟରେ। ତେବେ ସେଇ କାର୍ଯ୍ୟକ୍ରମକୁ ଆଉ ଟିକେ ବଳବତ୍ତର କରିବା ପାଇଁ ଏବଂ ଭଲ କରିବା ପାଇଁ, ସୁଗଠିତ କରିବା ପାଇଁ ଆପଣମାନଙ୍କର ଚିଠି ନିହାତି କାମ୍ୟ। ଆପଣମାନେ ତ ଜାଣିଛନ୍ତି ଠିକଣା, ତଥାପି ଆଉ ଥରେ ଆମେ କହିଦେଉଛୁ ଯେ ଆମର ପୋଷ୍ଟକାର୍ଡ ହଉ, ଇନଲାଇନ୍ ଲେଟର ହଉ, ଲଫାଫା ହଉ, ଯେଉଁଥିରେ ହେଲେ ଗୋଟେ ଚିଠି ଲେଖିକି ପଠାଇଲେ ଆମେ କାର୍ଯ୍ୟକ୍ରମରେ ସାମିଲ କରିପାରିବା। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002, ଜିଲ୍ଲା ମୟୂରଭଞ୍ଜ।
1: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆମର ଏହି ଚାଷବାସ କାର୍ଯ୍ୟକ୍ରମ ତରଫରୁ ଶୁଭେଚ୍ଛା ଜଣାଇ ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ନମସ୍କାର।

ଶେଷ ହେଲା ଆମ ଚାଷ ଭାଇମାନେ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ, ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ICC ମହିଳା T20 କ୍ରିକେଟ ବିଶ୍ୱକପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।